ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଶ୍ରାବଣ 21 ଦିନ, ତଦନୁସାରେ ଇଂରାଜୀ 2026 ମସିହା ଅଗଷ୍ଟ ମାସର 12 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 5:57 PM।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଅଲେଖ ଚନ୍ଦ୍ର ସାମଲ ଗାଇଛନ୍ତି ବାବାଜୀ ଚରଣ ସ୍ୱାଇଁଙ୍କ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ବିନୋଦ ଚନ୍ଦ୍ର ପଣ୍ଡା, କଣ୍ଠରେ ତାଙ୍କର ଦୁର୍ଗାଚରଣ ପଟ୍ଟନାୟକଙ୍କ ରଚନା।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆଜି ଏଠି ଶେଷ କରୁଛୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଚିତାଲାଗି ଅମାବାସ୍ୟା। ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହମାନଙ୍କର ଲଲାଟରେ ଚିତାଲାଗି କରାଯିବ, ଯାହା ଦେବସ୍ନାନ ପୂର୍ଣ୍ଣିମା ଦିନ ଉଲାଗି କରାଯାଇଥିଲା। ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କର ମସ୍ତକରୁ ଚିତା ବାହାର କରାଯାଇଥାଏ ଏବଂ ରଥଯାତ୍ରା ପରେ ଶ୍ରାବଣ ଅମାବାସ୍ୟା ଦିନ ପୁଣି ଥରେ ଚିତାଲାଗି କରାଯାଇଥାଏ ପରବର୍ତ୍ତୀ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ। ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀବଳଭଦ୍ରଙ୍କର ମସ୍ତକରେ ନୀଳାଖଚିତ ନୀଳଚିତା ଏବଂ ଦେବୀ ସୁଭଦ୍ରାଙ୍କର ମସ୍ତକରେ ମାଣିକ୍ୟଖଚିତ ନାଲିଚିତା ଲାଗି ହୁଏ। ପତି ମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦୈତାପତି ସେବାୟତ ଶ୍ରୀବିଗ୍ରହଙ୍କର ମସ୍ତକରେ ତାକୁ ପରିଧାନ କରାଇଥାନ୍ତି। ତେବେ ଯେ ନିଖିଳ ବିଶ୍ୱର ଅଧୀଶ୍ୱର, ତାଙ୍କ ପାଇଁ ଏ ଚିତାର ଆବଶ୍ୟକତା କ'ଣ? ସେ ତ ଏମିତିରେ ବି ସମଗ୍ର ସୃଷ୍ଟିରେ ଖୁବ୍ ପରିଚିତ, ଖୁବ୍ ଅନ୍ତରଙ୍ଗ। ତାଙ୍କୁ ଟିକିଏ ଦେଖିବା ପାଇଁ ଗୁଣ୍ଡିଚା ଜାତରେ ଜନସମୁଦ୍ର ସୃଷ୍ଟି ହୋଇଯାଏ। ତେବେ ଚିତାଲାଗି ରୂପ ବା ବେଶଭୂଷାର ଚାକଚକ୍ୟ ପାଇଁ ଉଦ୍ଦିଷ୍ଟ ନୁହେଁ, ପ୍ରଭୁଙ୍କ କପାଳକୁ ବିମଣ୍ଡିତ କରିବା ପାଇଁ ମଣିଷର କ୍ଷୁଦ୍ର ପ୍ରୟାସ। ଯେ ଅନ୍ୟର କପାଳ ଲିଖନ କରିଛନ୍ତି, ତାଙ୍କ କପାଳକୁ ସଜେଇବା ପାଇଁ ମଣିଷର ଏହା ଏକ ଆରାଧନା। ଯାତ୍ରା ଭାଗବତରେ କୁହାଯାଇଛି, ଶ୍ରାବଣେ କୃଷ୍ଣପକ୍ଷିତୁ ଦର୍ଶପ୍ରାପ୍ତେ ଶୁଭ ଦିନେ ଲଲାଟଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ୟ କାରୟେତ୍। ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଶ୍ରୀଜଗନ୍ନାଥଙ୍କ ଲଲାଟରେ ଅଳଙ୍କାର ଅର୍ପଣ ନ କଲେ ବର୍ଷକର ପୁଣ୍ୟ କ୍ଷୟ ହୋଇଯାଇଥାଏ। ଶ୍ରୀଜଗନ୍ନାଥଙ୍କର ଚିତା ପ୍ରଦୀପ ଶିଖାକୃତି ହୋଇଥାଏ, ଶ୍ରୀବଳଭଦ୍ରଙ୍କର ଚିତା ପଦ୍ମାକୃତି ଏବଂ ଦେବୀ ସୁଭଦ୍ରାଙ୍କର ଚିତା ବର୍ତ୍ତୁଳାକାର ହୋଇଥାଏ। ଦେବସ୍ନାନ ପୂର୍ଣ୍ଣମୀଠାରୁ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରଭୁଙ୍କ ମସ୍ତକରେ ସୋଲ ଚିତା ଥାଏ, ତାହା ଖୋଲିଦେଇ ରତ୍ନଖଚିତ ଚିତା ଲଗାଯାଏ। ସ୍କନ୍ଦପୁରାଣରେ ଅଛି, ଶ୍ରାବଣ ମାସି ସମ୍ପ୍ରାପ୍ତେ ଯୋଦ୍ଧର୍ଚୟେତ୍ କମଳାପତିମ୍ ନ ସ ଗର୍ଭଗୃହଂ ଜାତି ଯାବଦାଭୂତି ସମ୍ପ୍ଲବଂ। ଶ୍ରାବଣ ମାସରେ ଯେଉଁ ଲୋକ କମଳାପତିଙ୍କୁ ଲଲାଟ ମଣ୍ଡନ କରେ, ଅନନ୍ତକାଳ ଯାଏ ତାର ପୁନର୍ଜନ୍ମ ହୁଏ ନାହିଁ। ତେବେ ଆମର ଲଲାଟ ଲିଖନ ଯେଉଁ ପ୍ରଭୁ କରନ୍ତି, ବର୍ଷର ଥରେ ତାଙ୍କ ଲଲାଟକୁ ସ୍ପର୍ଶ କରିଦେଲେ କି ଦେଖିଦେଲେ ଆମ ଲଲାଟର ଲିଖନ କାଳେ ପରିବର୍ତ୍ତନ ହୋଇଯିବ, ସେହି ବିଶ୍ୱାସରେ ଶ୍ରଦ୍ଧାଳୁ ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିଥାନ୍ତି। ସେଥିରେ ପ୍ରାପ୍ତିର ନିଶା ନଥାଏ କି ପ୍ରତିପତ୍ତିର ଲୋଭ ବି ନଥାଏ। ପ୍ରଭୁଙ୍କ କପାଳରେ କ'ଣ ଲେଖା ଅଛି, ତାକୁ ପଢ଼ିବାର ଇଚ୍ଛାକୁ ସମ୍ବରଣ କରିପାରେ ନା ଭକ୍ତ। ଏଣୁ ପ୍ରଭୁଙ୍କ ଶ୍ରୀମୁଖକୁ ସେ ଚାହେଁ। ପ୍ରାଚୀନ କବି ଚଣ୍ଡିଦାସ ଗାଇଛନ୍ତି ସେ ଭକ୍ତିର ପରିପ୍ଲବ ରସକୁ, ଦେଖିବ କଳା ଧବଳ ରୂପ, ଦେଖିଲେ ଖଣ୍ଡଇ ଏ ଭବତାପ, ଚଞ୍ଚଳା ଯାହାଙ୍କ ପାଦେ ପରିଚାରି ତାହାଙ୍କ ଦର୍ଶନେ ନରହେ ପାପ, ନର ଦେହ ବହି କହିତ ନୁହଁ ସୃଜି ସଂହାରୁଚି ଆପକୁ ଆପ। ଯେହେତୁ ସୃଷ୍ଟି ପ୍ରକ୍ରିୟା ତାଙ୍କର, ଧ୍ୱଂସ ପ୍ରକ୍ରିୟା ତାଙ୍କର, ଏ ଲୀଳା ତାଙ୍କର ଦୈନନ୍ଦିନ କାର୍ଯ୍ୟ। ସେଥିରେ ବିଶ୍ୱମ୍ବର ଦାସର ପୁଅର କଟାମୁଣ୍ଡ ଯୋଡ଼ିବା ବି ଅଛି, ଆଉ ଝୋଲିଆ କବିରର ଘର ଭର୍ତ୍ତି କରିବାର ପ୍ରୟାସ ମଧ୍ୟ ଅଛି। ଯେତେବେଳେ ସାଧୁମାନଙ୍କୁ ଘିଅ ଭାତ ଦେବା ପାଇଁ ପଇସା ନଥିବାରୁ ପୁତ୍ର ରଘୁନାଥ ସହ ବିଶ୍ୱମ୍ବର ଦାସ ଚୋରି କରିଛି, ଆଉ ଚୋରି କରୁଥିଲା ବେଳେ ପୁତ୍ରର ମସ୍ତକ ସ୍କନ୍ଧଚ୍ୟୁତ ହୋଇଛି, ଭଗବାନ ସେ କଟାମୁଣ୍ଡ ଯୋଡ଼ିଛନ୍ତି। ଯେତେବେଳେ ଝୋଲିଆ କବିର ଘରେ ଖାଇବାକୁ ନାହିଁ, ଭାତ ତିଅଣ ନାହିଁ, ପ୍ରଭୁ ଭାରୁଆ ହୋଇ ଘରେ ସବୁ ଜିନିଷ ଭରି ଦେଇଛନ୍ତି, ପହଞ୍ଚେଇ ଦେଇଛନ୍ତି। ସମସ୍ତଙ୍କ କପାଳ ଯେମିତି ତାଙ୍କର, ତାଙ୍କ କପାଳରେ ମଧ୍ୟ ସମସ୍ତଙ୍କର ସେତିକି ଅଧିକାର। ଏହା ଆଜିର ପ୍ରଣୀତ ବକ୍ତବ୍ୟ।
1: ଆପଣମାନେ ଶୁଣୁଥିଲେ, ଅନୁଚିନ୍ତା ନିବେଦନ କରିଥିଲେ ତରୁଣକାନ୍ତି ରାଉତ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 126ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲକର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମାଙ୍କ ପୁତ୍ର ସ୍ୱୟମ୍ଭୁବ ମନୁଙ୍କ ଔରସରୁ ରାଣୀ ସତରୂପାଙ୍କ ଗର୍ଭରୁ ପ୍ରିୟବ୍ରତ ଓ ଉତ୍ତାନପାଦ ଜନ୍ମଗ୍ରହଣ କରନ୍ତି। ଉତ୍ତାନପାଦଙ୍କ ବଂଶଧରଗଣ ସଂସାର ଭୋଗ କରିବା ପରେ ଶ୍ରୀଭଗବାନଙ୍କଠାରେ ଆତ୍ମସମର୍ପଣ କରିଛନ୍ତି। ଆଜି ଆରମ୍ଭ କରୁଛୁ ପଞ୍ଚମ ସ୍କନ୍ଧ। ଏଥିରେ ଅନ୍ୟତମ ମନୁପୁତ୍ର ପ୍ରିୟବ୍ରତଙ୍କ ବଂଶାନୁଚରିତ ବର୍ଣ୍ଣନା କରାଯାଇଛି। ପ୍ରିୟବ୍ରତଙ୍କ ଚରିତ୍ର ଉତ୍ତାନପାଦଙ୍କ ବଂଶଧର ପ୍ରାଚୀନ ବର୍ହି ଓ ପ୍ରଚେତାଙ୍କ ଚରିତ୍ରଠାରୁ ଭିନ୍ନ। ସେ ପ୍ରଥମେ ଥିଲେ ଗୃହସ୍ଥାଶ୍ରମ ବିମୁଖ ଓ ଭଗବତ ଚିନ୍ତାମଗ୍ନ। ନାରଦଙ୍କଠାରୁ ପରମାତ୍ମ ତତ୍ତ୍ୱ ଲାଭ କରି ପୁନରାୟ ରାଜ୍ୟଭୋଗ କରିଛନ୍ତି ଓ ବିଷୟାଦିରେ ଆସକ୍ତ ହୋଇଛନ୍ତି।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 124ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମହାପାତ୍ର ମିନତୀ ଭଞ୍ଜ, ଶୈଳଭମ ମହାପାତ୍ର, ମହାପ୍ରସାଦ କର ଏବଂ ଦୁଃଖୀ ଶ୍ୟାମ ତ୍ରିପାଠୀ। ବେଦାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, କପା ଚାଷରେ କୁଡ଼ାଖସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଯାଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର ପ୍ରତି 4.5 ଲିଟର ପାଣିରେ

0: ଏକ ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସ୍ପ୍ରେ କରନ୍ତୁ। ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥୋଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ୍ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରିପାରିବେ। ଉଚ୍ଚା ନିଗିଡ଼ା ଜମିରେ ସରଳ କିସମ କୋବି ଲଗାନ୍ତୁ। ଲଙ୍କାମାରିଚ ଓ ବାଇଗଣ ଫସଲରୁ ଘାସ ବାଛି ହୁଡ଼ା ଦିଅନ୍ତୁ। ଜହ୍ନି କଖାରୁ କଲରା ଛଚିନ୍ଦ୍ରା କାକୁଡ଼ି ଭେଣ୍ଡି ବରଗୁଡ଼ି ଇତ୍ୟାଦି ଫସଲକୁ କୋଡ଼ାଖୋସା କରି ସାର ଦିଅନ୍ତୁ। ପୋକ ଦମନ ପାଇଁ ଜୈବ କୀଟନାଶକ ଏବଂ ନିମ୍ବଜାତୀୟ କୀଟନାଶକ ଅନୁମୋଦନ ହାରରେ ପ୍ରୟୋଗ କରନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ 1 ଲିଟର ପାଣିରେ ଓ କାର୍ବେଣ୍ଡାଜିମ୍ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ଅଦଳ ବଦଳ କରି 2-3 ଥର ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଲାଗିଲେ ପ୍ଲାଣ୍ଟୋମାଇସିନ୍ 1 ମିଲିଲିଟରକୁ 1 ଲିଟର ପାଣି ସହ କିମ୍ବା କପର ଅକ୍ସିକ୍ଲୋରାଇଡ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ମୂଳ ମାଟିକୁ ଭିଜାଇ ଦିଅନ୍ତୁ। ଅଦିନିଆ ଫୁଲକୋବି ଲଗାନ୍ତୁ। ଅଦିନିଆ ଫୁଲକୋବିର କିସମଗୁଡ଼ିକ ହେଉଛି ପୁସା ଅର୍ଲି, ପୁସା ଅର୍ଲି ସିନ୍ଥେଟିକ୍, ପୁସା ମାଘି, ପୁସା ଦୀପାଳି ଓ ଅନ୍ୟାନ୍ୟ ଶଙ୍କର କିସମ ଆଦି ଅତି ସରଳ କିସମ ଫୁଲକୋବି ଚାଷ କରନ୍ତୁ। ଏଥିସହିତ ଅଦିନିଆ ଶଙ୍କର କିସମ ଟମାଟୋ ମଧ୍ୟ ଚାଷ କରିପାରିବେ। ଚିନାବାଦାମରେ ଟିକା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ କିମ୍ବା କ୍ଲୋରା ତ୍ରାଣେଲିପ୍ରୋଲ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୂଳ ଶ୍ରଢ଼ା ରୋଗ ଲାଗିଲେ ମେଟାଲାକ୍ସିଲ୍ ସହ ମାଙ୍କଜେବ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ଚିନାବାଦାମ ଫସଲରେ ସିଞ୍ଚନ କରନ୍ତୁ। ବର୍ଷା କମ୍ ଥିବା ଅଞ୍ଚଳରେ ଉଇ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 5 ମିଲିଲିଟର ହିସାବରେ କ୍ଲୋରୋପାଇରିଫସ୍ 20 EC ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ, ଯେପରିକି ମାଟି ଭଲ ଭାବରେ ଭିଜିପାରିବ। ବର୍ତ୍ତମାନ ବର୍ଷା ଦିନ, ତେଣୁ ଚିନାବାଦାମ ଚାଷ କରିଥିବା ଜମିରୁ ପାଣି କାଟି ଦିଅନ୍ତୁ। ଏଠାରେ ପାଣି ଜମି ରହିଲେ ଚେର ଯବକ୍ଷାରଜାନ ପାଏ ନାହିଁ, ଚେରର ଭାତୁଡ଼ିଗୁଡ଼ିକ ନଷ୍ଟ ହୋଇଯାଏ, ଭଲ ବାଦାମ ଧରେ ନାହିଁ, ତେଣୁ ଜମିରୁ ଜଳ ନିଷ୍କାସନ ନିତ୍ୟାନ୍ତ ଆବଶ୍ୟକ ଅଟେ। ଅମୃତଭଣ୍ଡା, ପିଜୁଳି, ପଣସ, ଆମ୍ବ, ନଡ଼ିଆ, ସପେଟା, ଲିଚୁ, କାଜୁ ଇତ୍ୟାଦି ଲାଗିଥିବା ଗଛର ଯତ୍ନ ନିଅନ୍ତୁ। ଗଛ ମୂଳରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ମକା ଫସଲରେ କୋଡ଼ାଖୋସା କରି ଘାସ ବାଛି ହେକ୍ଟର ପ୍ରତି 20 କିଲୋଗ୍ରାମ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ଆମ ରାଜ୍ୟର ଜଳବାୟୁରେ ଡିସେମ୍ବର ମାସ ପର୍ଯ୍ୟନ୍ତ ସଜନା ଗଛ ଲଗାଯାଇପାରିବ। PKM 1 କିସମ ଲଗାନ୍ତୁ। ଏକରକୁ 250 ଗ୍ରାମ ବିହନ ଦରକାର ହୋଇଥାଏ। ମଞ୍ଜିକୁ ସିଧା ଗାତରେ ଲଗାନ୍ତୁ ବା ଜରିମୁଣାରେ ଚାରା ତିଆରି କରନ୍ତୁ। ଆଖୁରେ ଅଗବିନ୍ଧା ପୋକ ଦମନ ପାଇଁ ଟ୍ରାଇକୋଗ୍ରାମା ଚିଲୋନିସ୍ ନାମକ ପରାଶ୍ରୟୀ କୀଟକୁ ହେକ୍ଟର ପ୍ରତି 1,25,000 ହିସାବରେ ଛାଡ଼ନ୍ତୁ। ଏହା ବ୍ୟତୀତ ଆଲୋକ ଜନ୍ତା ବସାଇ ପୂର୍ଣ୍ଣାଙ୍ଗ କୀଟଗୁଡ଼ିକୁ ଧରି ମାରିଦିଅନ୍ତୁ, ଅଥବା ହେକ୍ଟର ପ୍ରତି 500 ଲିଟର ପାଣିରେ 1 ଲିଟର ପ୍ରୋଫେନୋଫସ୍ କିମ୍ବା କ୍ଲୋରା ଟ୍ରାନିଲିପ୍ରୋଲ 15 କିଲୋଗ୍ରାମ ହେକ୍ଟର ପ୍ରତି ଦାନାଦାର ବିଷ ପ୍ରୟୋଗ କରନ୍ତୁ, କିମ୍ବା କ୍ଲୋରା ଟ୍ରାନିଲିପ୍ରୋଲ 18.5 EC 375 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଦହିଆ ପୋକ ଲାଗିବାର ସମ୍ଭାବନା ଅଛି, ଏହାର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2 ମିଲିଲିଟର ହିସାବରେ ପ୍ରୋଫେନୋଫସ୍ କିମ୍ବା 3 ଲିଟର ପାଣିରେ 1 ଗ୍ରାମ ଥାୟୋମେଥୋକ୍ସାମ୍ ମିଶାଇ ସିଞ୍ଚନ କରନ୍ତୁ। ଥାୟୋମେଥୋକ୍ସାମ୍ ବଦଳରେ ଆପଣମାନେ ଆସିଟାମିପ୍ରିଡ୍ 1 ଗ୍ରାମ ପ୍ରତି 4 ଲିଟର ପାଣିରେ ଗୋଳାଇ ପତ୍ର ସିଞ୍ଚନ କରିପାରିବେ। ନାଲି ସଢ଼ା ରୋଗର ଆକ୍ରାନ୍ତ ବୁଦାଗୁଡ଼ିକୁ ଉପାଡ଼ି କିଆରୀ ବାହାରେ ନଷ୍ଟ କରନ୍ତୁ। ଆକ୍ରାନ୍ତ ସ୍ଥାନରେ କାର୍ବେଣ୍ଡାଜିମ୍ ସହ ମାଙ୍କଜେବ 2 ଗ୍ରାମ ଲିଟର ପିଛା 500-600 ମିଲିଲିଟର ମାଟି ଭିଜା କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚିକା ନିଧି ଝାହା। अथ वार्ताः। अशीतितमस्य स्वतन्त्रता दिवसस्य प्रसंगे कृत्स्नेहि देशे हर घर तिरंगा इत्यभियानम्।

Λέω Παρίποτα, ଦିନ 12ଟାରେ ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଖଞ୍ଜଣି ଭଜନ। ପରିବେଷଣ କରିଛନ୍ତି ଶିଳ୍ପୀ ଅନ୍ତର୍ଯ୍ୟାମୀ ମାଝି ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6ଟାରେ ଭକ୍ତି ସଙ୍ଗୀତ, 6:15 ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 7ଟାରେ ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳି ଗୀତ। 17:30 ଚାଷବାସ ପରେ ପରେ ରାତି 8ଟାରେ ଓଡ଼ିଆ କଥା ଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ। ରାତି 8:30 ନେଇ ଆସିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 8:40 ଗୀତ ଅତୀତ। 10:30 ଏକକ ହିନ୍ଦୀ କଥା ଚିତ୍ରର ଗୀତ। ଶ୍ରୋତା ବନ୍ଧୁ, ଏଇ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ

0: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଦକ୍ଷ ରାଜସ୍ୱ ଆଦାୟ ବ୍ୟବସ୍ଥାର ଆବଶ୍ୟକତା ଏବଂ ଖର୍ଚ୍ଚକୁ ବ୍ୟାପକ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅର୍ଥ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏଭଳି ପଦକ୍ଷେପ ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଗତ ଜୁଲାଇ ମାସ ସୁଦ୍ଧା ଚଳିତ ବର୍ଷର ରାଜସ୍ୱ ଆଦାୟ 61,533 କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ରାଜସ୍ୱ ଆଦାୟ ତୁଳନାରେ ଏହା 7.3% ଅଧିକ ବୋଲି ବୈଠକରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ରାଜ୍ୟରେ ଏବେ କ୍ଷେତ୍ରସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଆସନ୍ତା 27 ତାରିଖ ସୁଦ୍ଧା ଏହା ଶେଷ କରିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି ବୋଲି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଶ୍ରୀ ନାୟକ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂଙ୍କ ସହ ଏ ସମ୍ପର୍କରେ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ନାୟକ କହିଛନ୍ତି, ଆସନ୍ତା ମାସରେ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟ ଆବାସ ବଣ୍ଟନ କାର୍ଯ୍ୟ କରାଯିବ।
1: ଭାରତ ସରକାରଙ୍କ ତରଫରୁ ଯେଉଁ ନୂତନ ଭାବରେ ସର୍ଭେ କରିବାର ଦିଆଯାଇଛି, 37.5 ଲକ୍ଷ ପାଖାପାଖି ସର୍ଭେ ହୋଇଛି। ଚଳିତ 27 ତାରିଖ ଭିତରେ ସ୍କୁଟିନି ସରିବ। ଓଡ଼ିଶା ପ୍ରଦେଶରେ ଯେଉଁମାନେ ପ୍ରତିନିଧିତ୍ୱ କରୁଛନ୍ତି ସମସ୍ତଙ୍କ ଉପସ୍ଥିତିରେ, ଓଡ଼ିଶାର ଆଗାମୀ ଦିନର PMAY ଘର ପାଇଁ ଆମେ ଏକ ଲିଖିତ ପତ୍ର ଦେଇଛୁ। ବହୁତ କମ୍ ଦିନ ଭିତରେ ଆମେ ଗରିବ ଲୋକମାନଙ୍କୁ ଘର ଦେବୁ, ଯାହାଫଳରେ କି ଓଡ଼ିଶାର ଗରିବ ଲୋକମାନେ ଅଧିକ ଲାଭାନ୍ୱିତ ହୋଇପାରିବେ।
0: ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସୁଦୃଢ଼ୀକରଣ, ଖାଦ୍ୟଶସ୍ୟ ପରିଚାଳନା, ଗୋଦାମ ଗୃହ ଏବଂ ସାଧାରଣ ବଣ୍ଟନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ହିତାଧିକାରୀଙ୍କ ସ୍ୱାର୍ଥ ରକ୍ଷା ନେଇ ଉଭୟ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ମାନକୀକରଣ ଉପରେ ଆଧାରିତ ତୃତୀୟ ରାଜ୍ୟସ୍ତରୀୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ଏବଂ ଭାରତୀୟ ମାନକ ବ୍ୟୁରୋର ମିଳିତ ପ୍ରୟାସରେ ବିଭିନ୍ନ କ୍ଷେତ୍ରରେ ମାନକୀକରଣ, ଗୁଣବତ୍ତା ଏବଂ ଉପଭୋକ୍ତା ସୁରକ୍ଷା ସୁଦୃଢ଼ କରିବା ନେଇ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଚିତାଲାଗି ଅମାବାସ୍ୟା ପାଳନ ଅବସରରେ ଆଜି ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। କୃଷି ପର୍ବ ଆରମ୍ଭର ପ୍ରଥମ ପର୍ବ ରୂପେ ବିବେଚିତ ଏହି ପର୍ବ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ପାଳନ କରାଯାଇଥାଏ। ଏହି ଅବସରରେ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ଔଷଧୀୟ ଗୁଳ୍ମ ଏବଂ ବୃକ୍ଷର ଡାଳପତ୍ର ଘର ଦୁଆର ଏବଂ ଗୁହାଳ ଚାରିପଟେ ପୋତାଯାଇଥାଏ। 2ବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲରେ ପ୍ରକାଶିତ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 2,825 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ନାମଲେଖା ପ୍ରକ୍ରିୟା ଆସନ୍ତା 14 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ହାତୀଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ବିଶ୍ୱ ହାତୀ ଦିବସ ପାଳନ କରାଯାଉଛି। 2011 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ଓଡ଼ିଶାରେ ଏହି ସଂଖ୍ୟା 2,000 ଅଧିକ ହେବ ବୋଲି କୁହାଯାଇଛି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ମସିହା ଡିସେମ୍ବର 17 ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2000 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ନେଇ ଭଦ୍ରକଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବୈଠକରେ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ତାଲିକା ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ

0: ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ ଆଲୋଚକ ଡାକ୍ତର ରବି ନାରାୟଣ ଧର
1: ଅସ୍ଥି ହେଉଛି ଆମର ଶରୀରର ମୁଖ୍ୟ ଅଂଶ ଯାହାଦ୍ୱାରା ଆମେ ଠିଆ ହେଉଛେ ଯାହାଦ୍ୱାରା ଆମର ଶରୀରର ଗଠନ ନିର୍ଭର କରେ ଆମର ସାଧାରଣତଃ ମଣିଷ ଦେହରେ 206 ଖଣ୍ଡ ଅସ୍ଥି ରହିଛି ସବୁଠାରୁ ଷ୍ଟ୍ରଙ୍ଗେଷ୍ଟ ବୋନ୍ ହେଉଛି ଆମର ଥାଇ ବୋନ୍ ଯେଉଁଟାକି ଆମର ଫ୍ୟୁମର ବୋଲି କୁହାଯାଏ ଜଙ୍ଘର ଲମ୍ବା ହିସାବରେ ସବୁଠାରୁ ବଡ଼ ହେଉଛି ସେଇ ଫ୍ୟୁମର ବା ଜଙ୍ଘ ହାଡ଼ ଏବଂ ସବୁଠାରୁ ଛୋଟ କାନ ଭିତରେ ଗୋଟେ ଷ୍ଟେପେସ୍ ବୋଲି ବୋନ୍ ଥାଏ ବହୁତ ଛୋଟିଆ ବୋନ୍ ଥାଏ ସେଟା ହେଉଛି ସବୁଠାରୁ ଛୋଟ ବୋନ୍ ଯାହା ତିଆରି ହୋଇଛି ଦୁଇଟି ଜିନିଷର ଗୋଟିଏ ହେଉଛି ତାର ମେନ୍ ଜିନିଷ ପ୍ରୋଟିନ୍ ଅଂଶ ଆଉ ଗୋଟେ ଲବଣ ଅଂଶ ପ୍ରୋଟିନ୍ ଅଂଶ ଯେଉଁଟାକି ଆମର କୋଲାଜେନ୍ ଫାଇବର ବୋଲି କୁହାଯାଏ ଯାହା ଆମର ମେନ୍ ଷ୍ଟ୍ରକ୍ଚର୍ଟା ଦିଆଯାଏ କିନ୍ତୁ ତା'ର ଷ୍ଟ୍ରେଙ୍ଗଥ୍ ବଢ଼ାଇବା ପାଇଁ ତା ଦେହରେ ମିନେରାଲ ବା କାଲସିୟମ ଫସ୍ଫରସ୍ର ଉପାଦାନ ବହୁତ ଜରୁରୀ ୟା ଭିତରୁ କୌଣସି ଜିନିଷର ଏପଟ ସେପଟ ହେଲେ ଯେମିତି ପ୍ରୋଟିନ୍ ଅସୁବିଧା ହେଲେ ହାଡ଼ ଦୁର୍ବଳ ହେବ ଲବଣ ଅଂଶ ଯେଉଁଟାକି କାଲସିୟମ କିମ୍ବା ଫସ୍ଫରସ୍ର ଅସୁବିଧା ହେଲେ ମଧ୍ୟ ଆମର ହାଡ଼ ଦୁର୍ବଳ ହୁଏ ତେଣୁ ହାଡ଼ର ଗଠନ ଓ ହାଡ଼ର ଯତ୍ନ ପାଇଁ ତିନୋଟି ଜିନିଷ ନିହାତି ଜରୁରୀ ଗୋଟିଏ ହେଲା ପ୍ରୋଟିନ୍ ବା ପୁଷ୍ଟିସାର ଜିନିଷ ଏବଂ ଲବଣ ବା ଆମର କାଲସିୟମ ଫସ୍ଫରସ୍ ଆଣ୍ଡ ଅଦର ମିନେରାଲ୍ସ ଆଉ ଛୋଟ ଛୋଟ ମିନେରାଲ୍ସ କିଛି ଅଛି ଯାହା ମଧ୍ୟ ତା'ର ଗଠନକୁ ସାହାଯ୍ୟ କରେ ହାଡ଼ର ସୁରକ୍ଷା ପାଇଁ ଖାଦ୍ୟ ଓ ଜୀବନଶୈଳୀ ଦୁଇଟି ଯାକ ମହତ୍ୱପୂର୍ଣ୍ଣ ଯେମିତି ଖାଦ୍ୟର ପୁଷ୍ଟିସାର ଜାତୀୟ ଖାଦ୍ୟ ଅଭାବ ରହିଲେ ହାଡ଼ ନିଶ୍ଚିତ ଦୁର୍ବଳ ହେବ ସେମିତି ହାଡ଼ରେ ଆମର କାଲସିୟମର ଅଭାବ ହେଲେ ପ୍ରତି ଖାଦ୍ୟରେ କାଲସିୟମ ଆମର ଆବଜର୍ପସନ୍ ହୁଏ ଆମର ସେଇଟା ଯାଇ ହାଡ଼ରେ ରହେ ଏବଂ ହାଡ଼ର ଗଠନ କରିଥାଏ କିନ୍ତୁ ଯଦି କୌଣସି କାରଣରୁ ଆମର ପୁଷ୍ଟିସାରର ଅଭାବ କିମ୍ବା କାଲସିୟମର ଅଭାବ କିମ୍ବା ଫସ୍ଫରସ୍ର ଅଭାବ ରହିଲା ତେବେ ନିଶ୍ଚିତ ଭାବରେ ହାଡ଼ର ଗଠନ ଏବଂ ହାଡ଼ର ଅସ୍ତିତ୍ୱ କମିଯିବ ଲୁଣରେ କାଲସିୟମ କମ୍ ଥାଏ କିନ୍ତୁ ସୋଡ଼ିୟମ ଅଧିକା ଥାଏ ସୋଡ଼ିୟମ ଆଉ କାଲସିୟମ ଆମର ବଡି ଭିତରକୁ ଯିବା ପାଇଁ ତାଙ୍କ ଭିତରେ ଗୋଟେ ପ୍ରକାର ସଂଘର୍ଷ ହୁଏ ଯେଉଁଥିରେ ଯଦି ଆମେ ଲୁଣ ଅଧିକା ଖାଇବା ତେବେ କାଲସିୟମ ଆବଜର୍ପସନ୍ଟା ବା ଆମର କାଲସିୟମ ହାଡ଼କୁ ଯିବାଟା ନିଶ୍ଚିତ ଭାବରେ କମିଯିବ ନିଶ୍ଚିତ ଭାବରେ ହାଡ଼ ଆଗକୁ ଦୁର୍ବଳ ହେବ ଏବଂ ଯଦି ଲୁଣ ଅଧିକା ଖାଇବା ହାଡ଼ ତ ଦୁର୍ବଳ ହେବ ସେମିତି ବ୍ଲଡ୍ ପ୍ରେସର ବଢ଼ିବାରେ ମଧ୍ୟ ସେଇଟା ସାହାଯ୍ୟ କରେ ଆଉ ସେଇଟା ମଧ୍ୟ ଆମର ସାଧାରଣ ଗଠନରେ ମଧ୍ୟ କ୍ଷତିକାରକ ହାଡ଼ର ରୋଗ ଯଦି ଆମେ ଦେଖିବା ହାଡ଼ ଭାଙ୍ଗିବା ରୋଗ ଯେଉଁଟାକି ପ୍ରାୟ 90% ଆଉ ହାଡ଼ ଭାଙ୍ଗେ କାହିଁକି ନା ହାଡ଼ ଗୋଟେ ଯେହେତୁ ଗୋଟେ ଷ୍ଟ୍ରଙ୍ଗ ଜିନିଷ ଯେତେ ଷ୍ଟ୍ରଙ୍ଗ ହେଲେ ମଧ୍ୟ ସେତିକି ଭଙ୍ଗୁର ତେଣୁ କୌଣସି ପ୍ରକାର ଫୋର୍ସ ଯଦି ତା ଉପରେ ପଡ଼େ ନିଶ୍ଚିତ ଭାବରେ ହାଡ଼ ଭାଙ୍ଗିଯାଏ ସେ ଫୋର୍ସଟା କେଉଁ ହିସାବରେ ପଡ଼େ ସେଟାକୁ ଦେଖିବାକୁ ପଡ଼େ ସପୋଜ୍ ଆମର କୌଣସି ଦୁର୍ଘଟଣା ହେଲା ନିଶ୍ଚିତ ଭାବରେ ବୋନ୍ ଉପରେ ପ୍ରେସର ପଡ଼ିବ ସାଧାରଣ ଯଦି ଆମେ ଘରେ ପଡ଼ିଯିବା ଯଦି ହାଡ଼ ଦୁର୍ବଳ ଥିବ ଅଳ୍ପ ଫୋର୍ସରେ ମଧ୍ୟ ହାଡ଼ ଭାଙ୍ଗିବାର କାରଣ ଥାଏ ସାଧାରଣତଃ ଆମେ ଦେଖୁ ବାଥରୁମ୍ରେ ବା ଗାଧୁଆ ଘରେ ସ୍ନାନ ସମୟରେ ପଡ଼ିବା ବହୁତ ସାଧାରଣ ଉଦାହରଣ ଏହାର କାରଣ ଦୁଇଟି ଥାଏ ଗୋଟେ ହେଉଛି ବାଥରୁମ୍ର ଚଟାଣ ଯଦି ସ୍ଲିପେରୀ ଥାଏ ତେବେ ନିଶ୍ଚିତ ଭାବରେ ଫଲ୍ ହେବ ଏନି ଫଲ୍ ଯଦି ଆମର ହେଲା ତେବେ ସେଇଟା ନିଶ୍ଚିତ ଭାଙ୍ଗିବାକୁ ଦେଇଥାଏ ହାଡ଼ ଭାଙ୍ଗିବାକୁ ଛାଡ଼ିଦେଲେ ଅନ୍ୟ ପ୍ରକାର ରୋଗକୁ ଦୁଇ ପ୍ରକାର ବିଭକ୍ତ କରାଯାଏ ଯେଉଁଟାକି ଜନ୍ମଗତ ରୋଗ ବା କଞ୍ଜେନିଟାଲ୍ ଡିଜିଜ୍ ଆଉ ଗୋଟିଏ ଆକ୍ୱାର୍ଡ ଡିଜିଜ୍ ମାନେ ପଛରେ ଯେଉଁଟା ହୁଏ ଜନ୍ମଗତ ରୋଗ କେତେ ଛୋଟ ଶିଶୁ ଜନ୍ମ ହୋଇଥାନ୍ତି ତାଙ୍କର ହିପ୍ର ଡିସ୍ଲୋକେସନ୍ ଥାଏ ଜଏଣ୍ଟ ଭିତରେ ହାଡ଼ ନଥାଏ କେଇ ଜଣଙ୍କର ପାଦ ବଙ୍କା ଥାଏ କେଇ ଜଣଙ୍କର ହାତ ବଙ୍କା ଥାଏ ଯେଉଁଟା କଞ୍ଜେନିଟାଲ୍ ଟାଲିପେସ୍ ଇକୁନୋଭାରସ୍ ବୋଲି କୁହାଯାଏ ଏ ହେଉଛି ବିଭିନ୍ନ ପ୍ରକାର ଜନ୍ମଗତ ରୋଗ ସେହିପରି ଆକ୍ୱାର୍ଡ ଡିଜିଜ୍ ବା ପରେ ଯେଉଁ ରୋଗ ହୋଇଥାଏ ସେଗୁଡ଼ାକ ଦୁଇ ତିନି ପ୍ରକାର ହୋଇଥାଏ ଟ୍ୟୁମର ହୋଇପାରେ ଟିବି ହୋଇପାରେ ବା ଇନଫେକ୍ସନ୍ ହୋଇପାରେ ଅଷ୍ଟିଓମାଇଲାଇଟିସ୍ ହୋଇପାରେ ଯେଉଁଟା ହାଡ଼ର ଅସ୍ଥିର ଇନଫେକ୍ସନ୍କୁ ଅଷ୍ଟିଓମାଇଲାଇଟିସ୍ କୁହାଯାଏ ଠିକ୍ ସେହିପରି ବୟସ ଜନିତ ରୋଗ ବାର୍ଦ୍ଧକ୍ୟ ଜନିତ ହାଡ଼ର ରୋଗ ମଧ୍ୟ ଥାଏ ଯେଉଁଟାକି ଆମର ଅଷ୍ଟିଓ ଆର୍ଥାଇଟିସ୍ କୁହାଯାଏ ଅଷ୍ଟିଓ ଆର୍ଥାଇଟିସ୍ରେ ବଡ଼ ବଡ଼ ଗଣ୍ଠି ଯେଉଁ ଗଣ୍ଠି ଆମେ ଚାଲୁଛେ ଯେମିତିକି ଆମର ଆଣ୍ଠୁ ବା ହିପ୍ ବା ଆଙ୍କେଲ୍ ଏଗୁଡ଼ାକ ଘୋରି ହୋଇଯାଏ ଘୋରି ହୋଇ ତା'ର ବୁଲିବା ଶକ୍ତି ହାଡ଼ ଚଳପ୍ରଚଳ ଶକ୍ତି କମିଯାଇଥାଏ ସ୍ମୋକିଂ ଇଜ୍ ଇଞ୍ଜୁରିୟସ୍ ଟୁ ବୋନ୍ ହେଲ୍ଥ ସ୍ମୋକିଂ କଲା ମାନେ ଆମର କାଲସିୟମ ଡେଫିସିଏନ୍ସି ହୁଏ ତେଣୁ ହାଡ଼ ଦୁର୍ବଳ ହୁଏ ସେହିପରି ଅତ୍ୟଧିକ ମଦ୍ୟପାନ ମଧ୍ୟ ହାଡ଼ର ଗଠନକୁ କ୍ଷତି କରେ ଏବଂ ମଦ୍ୟପାନ କଲା ପରେ ଆମର ଦୁର୍ଘଟଣା ଘଟାଇବାର ଚାନ୍ସ ଏଇଟା ଅଧିକା ବଢ଼ିଯାଇଥାଏ ତା ମଧ୍ୟ ହାଡ଼କୁ ଭଙ୍ଗୁର କରିଥାଏ ପ୍ରତ୍ୟେକ ଲୋକଙ୍କୁ ମୁଁ ଏତିକି କହିବି ହାଡ଼ର ଯତ୍ନ ହିସାବରେ ନିଜର ଖାଦ୍ୟ ପ୍ରଣାଳୀ ନିଜର ଗଠନ ପ୍ରଣାଳୀ ତା'ର ଚାଲିଚଳନ ଏସବୁର ଯତ୍ନ ନେବେ ଯେମିତି ଖାଇବାରେ ଆମର ପ୍ରୋଟିନ୍ କାଲସିୟମ ଜାତୀୟ ଖାଦ୍ୟ ଏ ରେଗୁଲାର ଖାଇବାକୁ ଅଭ୍ୟାସ କରିବେ
0: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ନାରାୟଣ ଧର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା ରାଜ୍ୟସଭାରେ ଆଜି ଆଗତ ହେବ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନଗରପାଳିକାଗୁଡ଼ିକ ପାଇଁ ଋଣ ଜମା ସମୟସୀମା ବୃଦ୍ଧି କଲା ସେବି। ହରିଆଲି ଅମାବାସ୍ୟା ଅବସରରେ ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେବ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ 17ଟି ପଦକ ହାସଲ କଲା ଭାରତ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଆଗତ କରିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ସମ୍ଭିଧାନର ପ୍ରଥମ ଅନୁସୂଚୀରୁ ରହିଥିବା କେରଳ ରାଜ୍ୟର ନାମକୁ କେରଳମ୍କୁ ପରିବର୍ତ୍ତନ କରିବା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଗତ 2024 ଜୁନ୍ ମାସରେ ଏ ସଂକ୍ରାନ୍ତ ପ୍ରସ୍ତାବ କେରଳ ବିଧାନସଭାର ଅନୁମୋଦନ ଲାଭ କରିଥିଲା। ରାଜ୍ୟସଭାରେ ଆଜି ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇ ଗୃହୀତ ହେବାର ସମ୍ଭାବନା ରହିଛି। ସେହିପରି ଲୋକସଭାରେ ଖଣି ଏବଂ ଖଣିଜ ସଂଶୋଧନ ବିଲ୍ 2024 ଆଲୋଚନା ହେବା ସହ ଗୃହୀତ ହେବ। ଗତକାଲି ସଂସଦର ଉଭୟ ଗୃହରେ ବିରୋଧୀ ଦଳର ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କାର୍ଯ୍ୟଧାରାରେ ବାଧା ସୃଷ୍ଟି କରିଥିଲେ। ଗତକାଲି ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ଲୋକସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ମଧ୍ୟ ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍ 2026 ଅନୁମୋଦନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉପରେ ଆଧାରିତ ପୁସ୍ତକ ଟ୍ରିମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍ ମାଇ ଲାଇଫ୍ ମାଇ ଷ୍ଟ୍ରଗଲ୍ସ ଆଜି ନୂଆଦିଲ୍ଲୀଠାରେ ଉନ୍କୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜୀବନଯାତ୍ରା ଅଭିଜ୍ଞତା ସଫଳତା ଏବଂ ସଂଘର୍ଷ ଉପରେ ଏହି ପୁସ୍ତକ ଆଧାରିତ। ସେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରୂପେ କାର୍ଯ୍ୟନିର୍ବାହ କରିଥିଲେ। ଏହି ପୁସ୍ତକ ସାଧାରଣ ଜନତାଙ୍କୁ ତାଙ୍କର ଜୀବନଯାତ୍ରା ଏବଂ ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ 115 ଜଣ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେଲୋସିପ୍ ତଥା ପୁରସ୍କାର ପାଇଁ କଳାକାର ମନୋନୀତ ହୋଇଛନ୍ତି। ଫେଲୋସିପ୍ ବାବଦରେ 3 ଲକ୍ଷ ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ସହିତ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଏହି ସମାରୋହରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀଠାରେ ଗତକାଲି ଲିବେରିଆର ସଂସଦୀୟ ପ୍ରତିନିଧି ଦଳଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଲିବେରିଆର ଏହି ପ୍ରତିନିଧି ଦଳ ଆସି ଆଇବିଏସ୍ଏ ପାଣ୍ଠି ବିନିଯୋଗରେ ପରିଚାଳିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ମତ ବିନିମୟ ହୋଇଥିଲା। ସେ ଜନଧନ ଯୋଜନା ମୁଦ୍ରା ଯୋଜନା ଗରିବ କଲ୍ୟାଣ ଅନ୍ନ ଯୋଜନା ଜଳ ଜୀବନ ମିଶନ ଆଦି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ। ଗ୍ଲୋବାଲ୍ ସାଉଥ୍ ଭାଗିଦାରିତା ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ ଏହି ପ୍ରତିନିଧି ଦଳର ଆଗ୍ରହ ଏବଂ ଉତ୍ସାହକୁ ମନ୍ତ୍ରୀ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ସେବି ସେୟାର ବଜାରରେ ତାଲିକାଭୁକ୍ତ ଋଣ ନେଇଥିବା ନଗରପାଳିକା ସଂସ୍ଥାଗୁଡ଼ିକ ପାଇଁ ଜମା ସମୟସୀମା ବୃଦ୍ଧି କରିଛି। ଗତକାଲି ସଂଶୋଧିତ ନିୟମ ଅନୁଯାୟୀ ତାଲିକାଭୁକ୍ତ ନଗରପାଳିକାଗୁଡ଼ିକ ଅଡିଟ୍ ନ ହୋଇଥିବା ଆର୍ଥିକ ଫଳାଫଳ ପ୍ରଥମ 6 ମାସ ମଧ୍ୟରେ 60 ଦିନ ମଧ୍ୟରେ ଜମା କରିବେ, ଯାହାକି ଏହି ସମୟସୀମା ପୂର୍ବରୁ 45 ଦିନ ରହିଥିଲା। ସେହିପରି ବାର୍ଷିକ ଅଡିଟ୍ ଆର୍ଥିକ ଫଳାଫଳ 90 ଦିନ ମଧ୍ୟରେ ଦାଖଲ କରିବା ପାଇଁ କୁହାଯାଇଛି। ପୂର୍ବରୁ ଏହି ସମୟସୀମା 60 ଦିନ ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କଲମ୍ବିଆରେ ହୋଇଥିବା ଭୂମିକମ୍ପରେ ବହୁସଂଖ୍ୟକ ଜୀବନହାନୀ ଯୋଗୁଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଭୂମିକମ୍ପରେ ଆହତ ହୋଇଥିବା ଲୋକଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ସର୍ବଦା ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଲାଗି ପ୍ରସ୍ତୁତ ହୋଇ ରହିଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀଠାରେ ଆଜି ହରିଆଲି ଅମାବାସ୍ୟା ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସମଗ୍ର ଦେଶରେ ବୃକ୍ଷମିତ୍ର ଅଭିଯାନ ଅଧୀନରେ ହଜାର ସଂଖ୍ୟକ ସଦସ୍ୟ ବିଭିନ୍ନ ଗ୍ରାମ ଏବଂ ସହରରେ ଚାରାରୋପଣ କରିବେ। ସମଗ୍ର ଦେଶରେ 50,000 ଉର୍ଦ୍ଧ୍ୱ ଚାରାରୋପଣ କରାଯିବା ପାଇଁ ଏକ ସାମୂହିକ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରୀ ଚୌହାନ ନାଗରିକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ହରିଆଲି ଅମାବାସ୍ୟା ଏକ ପର୍ବ ଯାହାକି ପ୍ରକୃତି ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିବାର ସୁଯୋଗ ପ୍ରଦାନ କରିଥାଏ।

ନିଜର ପରିବେଶକୁ ଅଧିକ ସବୁଜମୟ କରିବା ଲାଗି ଏହି ପର୍ବ ମାଧ୍ୟମରେ ଚାରାରୋପଣ କରିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କେବଳ କଥା ମାଧ୍ୟମରେ ପ୍ରକୃତି ପ୍ରତି କୃତଜ୍ଞତା ଜ୍ଞାପନ ନ କରି ବୃକ୍ଷଚାରା ଲଗାଇ କାର୍ଯ୍ୟ ମାଧ୍ୟମରେ କୃତଜ୍ଞତା ଜ୍ଞାପନ କରିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ବୃକ୍ଷଚାରା ରୋପଣ କେବଳ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଆଗାମୀ ପିଢ଼ି ପାଇଁ ଏକ ନିରାପଦ, ସୁରକ୍ଷିତ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ସ୍ଥାପନ କରିଥାଏ ବୋଲି ଶ୍ରୀ ଚୌହାନ କହିଛନ୍ତି। ଚଳିତ ମୌସୁମୀ ଋତୁରେ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଚାରିଧାମ ଯାତ୍ରା ଉତ୍ସାହର ସହିତ ଜାରି ରଖିଛନ୍ତି। ଶ୍ରଦ୍ଧାଳୁମାନେ କେଦାରନାଥ ଏବଂ ବଦ୍ରିନାଥ ଯାଇ ଦର୍ଶନ କରୁଛନ୍ତି। ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି, ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦର୍ଶନାର୍ଥୀଙ୍କ ସୁରକ୍ଷା

0: ଶିକ୍ଷିତ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ସ୍ଥାପନ କରିଥାଏ ବୋଲି ଶ୍ରୀ ଚୌହାନ କହିଛନ୍ତି। ଚଳିତ ମୌସୁମୀ ଋତୁରେ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଚାରିଧାମ ଯାତ୍ରା ଉତ୍ସାହର ସହିତ ଜାରି ରଖିଛନ୍ତି। ଶ୍ରଦ୍ଧାଳୁମାନେ କେଦାରନାଥ ଏବଂ ବଦ୍ରିନାଥ ଯାଇ ଦର୍ଶନ କରୁଛନ୍ତି। ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି, ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦର୍ଶନାର୍ଥୀଙ୍କ ସୁରକ୍ଷିତ ଦର୍ଶନ ପାଇଁ ବିହିତ ବ୍ୟବସ୍ଥା ହୋଇଛି। ଚାରିଧାମ ଯାତ୍ରାରେ ଉତ୍ତରାଖଣ୍ଡର ପ୍ରମୁଖ ତୀର୍ଥସ୍ଥଳୀ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଅନ୍ତର୍ଭୁକ୍ତ। ପୂର୍ବରୁ ଗତକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସହିତ ଚାରିଧାମ ଯାତ୍ରାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେନ୍ସିଆଲ କାଉନ୍ସିଲର ପିଟର ନାଭାର କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପର୍କ ବଜାୟ ରଖିବା ଦିଗରେ କାର୍ଯ୍ୟ କରୁଛନ୍ତି। ଉଭୟ ରୁଷିଆ ତୈଳ ସମ୍ପର୍କିତ ଶୁଳ୍କ ପ୍ରସଙ୍ଗର ସମାଧାନ କରିବେ। ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଅଂଶସ୍ୱରୂପ ଏହା ପ୍ରକାଶ ପାଇଛି। ପୂର୍ବରୁ ଅଗଷ୍ଟ 7 ତାରିଖରେ ଆମେରିକା ସିନେଟ୍ରେ ପାଇପେଟିସନ୍ ବିଲ୍ ଗୃହୀତ ହୋଇଥିଲା। ଭାରତ ଏବଂ ଚାଇନା ସମେତ ବିଭିନ୍ନ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲେଭି ଶୁଳ୍କ 70% ଲାଗୁ କରିବା ଲାଗି ଅଧିକାର ପ୍ରଦାନ କରାଯାଇଛି। ଏଥିରେ ରୁଷରୁ ଆସୁଥିବା ତୈଳ ଏବଂ ଗ୍ୟାସ୍ ଅନ୍ତର୍ଭୁକ୍ତ ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରେ ହର୍ ଘର୍ ତ୍ରିରଙ୍ଗା ସାଇକେଲ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମାଣ୍ଡବ୍ୟ ଦିଲ୍ଲୀ ୟୁନିଭର୍ସିଟିରୁ ମାଇ ଭାରତ ସ୍ୱେଚ୍ଛାସେବୀମାନଙ୍କ ର୍ୟାଲିର ନେତୃତ୍ୱ ନେଇଛନ୍ତି। ଏହି ର୍ୟାଲି ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯିବ। କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ, ଉତ୍ତରଦାୟିତ୍ୱ ଏବଂ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇଠାରେ ଫିବାକ୍ 2026 ସଂସ୍କରଣ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଦେଶରେ ବ୍ୟାଙ୍କ ସେବାକୁ ଅଧିକ ସୁବ୍ୟବସ୍ଥିତ ତଥା ତ୍ୱରାନ୍ୱିତ କରାଯାଇପାରିବ। ଆର୍ଥିକ କାରବାର, ଉପଭୋକ୍ତା ସେବା ଏବଂ ପରିଚାଳନା ତଥା ଠକେଇକୁ ପ୍ରତିହତ କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମାଲହୋତ୍ରା ଆଶାବ୍ୟକ୍ତ କରିଛନ୍ତି। ନାଇଜେରିଆର ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତ 17 ପଦକ ହାସଲ କରିଛି। ସିନିୟର ପୁରୁଷ ବର୍ଗରେ ଗତକାଲି ଭାରତର କରନ୍ ସିଂ ଏବଂ ସେର୍ଜିନ୍ ଶାନ୍ତିମୋଲ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ ସେବର ଫାଇନାଲ୍ରେ କରନ୍ ସିଂ ଅଷ୍ଟ୍ରେଲିଆର ୟୁଙ୍ଗି ସିମ୍ଙ୍କୁ 7-11, 15 ବାରରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିପରି ପୁରୁଷ ଇପି ଫାଇନାଲ୍ରେ ସେର୍ଜିନ୍ ଶାନ୍ତିମୋଲ୍ ଦକ୍ଷିଣ ଆଫ୍ରିକାର ପିଟର କ୍ରୁଜନ୍ଙ୍କୁ 15-6 ସେଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ। ସିନିୟର ପୁରୁଷ ଫଏଲ୍ ପ୍ରତିଯୋଗିତାରେ ଭାରତର ତେଜସ୍ ପାଟିଲ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଭାରତୀୟ ମହିଳା ଫେନ୍ସର ସିନିୟର ଇପି ଇଭେଷ୍ଟରେ 3 ପଦକ ହାସଲ କରିଛନ୍ତି। ଭାରତର ତନିସ୍କା ଖାଟ୍ରି ସ୍ୱର୍ଣ୍ଣପଦକ, ଖୁସି ଦାବିଡ଼େ ରୌପ୍ୟ ଏବଂ ପ୍ରାଚୀ ଲୋହାନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଇମ୍ଫାଲର ଖୁମାନ୍ ଲାମ୍ପାଙ୍କ ମେନ୍ ଷ୍ଟାଡିୟମ୍ଠାରେ ଆଜି ଅପରାହ୍ନ 4 ଗ୍ରୁପ୍ ଡି ମ୍ୟାଚ୍ରେ ନେରୋକା ଫୁଟବଲ କ୍ଲବ ଏବଂ ଫୁଟବଲ କ୍ଲବ ରେଙ୍ଗଡାଇ ମଧ୍ୟରେ ମୁକାବିଲା ହେବ। ସେହିପରି ଗ୍ରୁପ୍ ବି ମ୍ୟାଚ୍ରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନଠାରେ ମହମ୍ମଦ ସ୍ମୃତି କ୍ଲବ ଏବଂ ଇଣ୍ଡିଆନ୍ ଆର୍ମି ଫୁଟବଲ ଟିମ୍ ମଧ୍ୟରେ ରାତି 7 ଖେଳ ଅନୁଷ୍ଠିତ ହେବ। ରାଜ୍ୟସଭାରେ ଆଜି ଆଗତ ହେବ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ନଗରପାଳିକାଗୁଡ଼ିକ ପାଇଁ ଋଣ ଜମା ସମୟସୀମା ବୃଦ୍ଧି କଲା ସେବି। ହରିଆଲି ଅମାବାସ୍ୟା ଅବସରରେ ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେବ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଲାଗୋସ୍ରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ 17 ପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଆରମ୍ଭ କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନା ଭାଦୁଚରଣ ହାସ୍ତା।

0: ସିଆ ବେମାର ଲାଗି 125 ମିଲିଲିଟର ଦାଗରେ ଇନୋଫିଲ ଏମ୍ 45 125 ଗ୍ରାମ ଆର୍ 22-10 ଗ୍ରାମ ଲେଭା କତେ ସିଆ ଫେଡ଼ାତରେ ଏମ୍ ଲେଖାନ୍ ନୂଆ ବେମାର ଚାବାଆ ଅମଳ ଇତେ ରହଏ ରେନାଂ 7-8 ବଙ୍ଗା ରେଗେ ଅଦା ଆଲା ଗାନୁଆ ମିଦ ଏକର ଖନ 60-80 କ୍ୱିଣ୍ଟାଲ ଆଦା ଆମଦାନିଆ ସାସାଙ୍ଗ ଚାଷ ଦା ସୁବିଧା ତାହେନ ଆର୍ ବାଙ୍ଗ ତାହେନ ବାନା ରକମ ଜାଗାରେଗେ ଚାଷ ଗାନୁଆ ହାସା ମଟିଆଡ଼ ଖୁତୁଆ ବେଲି ଖୁତୁଆ ଆର୍ ବୀର ଆରା ହାସା ଦରକାର ତ ସାସାଙ୍ଗ ରହଏ ଜାଗା ତ ଢେଲୁ ଢିପକେ ତାହେନମା ଯେମନ ଦା ଯତ ହିଞ୍ଜିର ଚାବାମା ହାସା ବିନାଉ ମାଳାଙ୍ଗ ଦା ପରେ ପରେ ମଣେ ତୁଳି ଧାଉ ହାସା ତ ଲେହୁଦ ସି ଲେହୁଦ ହୁଆ ଉନା ପରେ 1 ମିଟର ଓସାର 15 ସେଣ୍ଟିମିଟର ଉସୁଲ ସୁବିଧା ଜିଲ କାତେ ଜିଲିଙ୍ଗ କେଦାର ବିନାଉତେ ହୁଆ କେଦାର ତାଲାରେ ବାରିଆ କେଦାର ତାଲାରେ 30 ସେଣ୍ଟିମିଟର ଓସାର ରେନାଙ୍ଗ ନାଲା ଦାଗ ସଡ଼ା ଲାଗି ଦହତେ ହୁଆ ଶେଷ ଧାଉ ସି ଜହ ବାରଗାଡ଼ି ଗୁଡ଼ି ଖତ ଛିତେଉ କାତେ ସି ଲଟମତେ ହୁଆ ରହଏ ସମୟ ଦ ମେ ଆର୍ ଜୁନ ବଙ୍ଗା ଇତେ କିସମ ରମା ସୁରମା ଗଙ୍ଗା ଆର୍ ରଶ୍ମି ଆଡ଼ି ନାପାୟା ଆର୍ ରଙ୍ଗ ବାସନା କହ ଆଡ଼ି ଭଗିଆ ଇତେ ପରିମାଣ ଏକର କରେ 8-10 କ୍ୱିଣ୍ଟାଲ 20-25 ଗ୍ରାମ ଓଜନ ରେନାଙ୍ଗ ଏଙ୍ଗା ସାସାଙ୍ଗ ଗେଣ୍ଟ ପଟକ ଜହ ରହଇତେ ହୁଆ ଇତେ ବିଶୋଧନ 10 ଲିଟର ଦାଗରେ 40 ଗ୍ରାମ ଇଣ୍ଡୋଫେଲ ଏମ୍ 45 10 ଗ୍ରାମ ବାଭିଷ୍ଟିନ ଲେହା କାତେ ଆଧା ଘଣ୍ଟା ଧବିଜ ସାସାଙ୍ଗ ଇତେ ଜବେ ଦହତେ ହୁଆ ଆର୍ ଅଧା ଘଣ୍ଟା ପରେ ୱାର କାତେ ଉମୁଲରେ ତାସେ ରହଡ଼ତେ ହୁଆ ଇତେ ରହଏ ଆର୍ ସାର ଖତ କ ମଣେ ଗାଡ଼ି ରହଳ ଗୁଡ଼ି ଖତ ଶେଷ ଧାଉ ସି ଜହ ସି ଲଟମତେ ହୁଆ ତାପରେ 80 କିଲୋ ସୁପାର 30 କିଲୋ ପଟାସ ବିନାୱାକାନ କେଦାରେ ଏମ୍ ହୁଆ ତାପରେ ସାସାଙ୍ଗ ଇତେ ଧାଡ଼ି ଖନ ଧାଡ଼ି 30 ସେଣ୍ଟିମିଟର ଆର୍ ଇତେ ଖନ ଇତେ 25 ସେଣ୍ଟିମିଟର ସାଙ୍ଗିନିରେ ଆର୍ 5 ସେଣ୍ଟିମିଟର ଗହିରେ ତପା ହୁଆ ବାରଗାଡ଼ି ଆଧା ଖତ ଇତେ ଚେତାନରେ ଏମ୍ କାତେ ଧାଡ଼ି ରେନାଙ୍ଗ ଇତେ ପଟମତେ ହୁଆ ତାପରେ ଆର୍ହ ବାରଗାଡ଼ି ଆଧା ଖତ କେଦାରରେ ଛିତେ ହୁଆ ସାସାଙ୍ଗ ରହ ରେନାଙ୍ଗ 45 ଦିନରେ 25 କିଲୋ ୟୁରିଆ କୁସିଆ ଝ ଏମତେ ହୁଆ ତାପରେ 90 ଦିନରେ ଆର୍ 25 ଦିନରେ ୟୁରିଆ ଆର୍ ସାରେ ଯାକାନ 30 କିଲୋ ପଟାସ ସାର ଏମ୍ କାତେ କୁସିଓ ଆର୍ ଆଳେ ହୁଆ ଦା ନାଲା ଗହିରତେ ହୁଆ ଆର୍ ଅଣ୍ଡେନା ହାସା ଖୋଦ ଆଳିତେ ରେକାବ ହୁଆ ସାସାଙ୍ଗ ଦାରେ ତାଲାରେ 5 ସେଣ୍ଟିମିଟରରେ ରେହେଟ ଖନ ସାଙ୍ଗିନିରେ ସାର ଏମ୍ ହୁଆ ତାପରେ ଦାରେ ଫେରାତ ରହଳ ଖାଣ୍ଡିଆ ବୁସୁପତେ ନାପାଏଲକା ଟପାରତେ ହୁଆ ତିଜୁ ଆର୍ ବେମାର ଫସଲରେ ଅନ୍କାଗେ କାଣ୍ଡବିନ୍ଧା ତିଜୁ ଆର୍ ଫେଡ଼ାତ ସିଆ ବେମାର ଲାଗାବା ତିଜୁ ବାଖରା ତ ଏକର ପିଛା 400 ମିଲିଲିଟର ମାଲାଥିଅନ 200 ଲିଟର ଦାଗରେ ଏମ୍ କାତେ ସ୍ପ୍ରେତେ ହୁଆ ଫେଡ଼ାତ ସିଆ ବେମାର ଖାନ 10 ଲିଟର ଦାଗରେ 40 ଗ୍ରାମ ଏଣ୍ଡୋଫିଲ ଏମ୍ 45 10 ଗ୍ରାମ ବାଭିଷ୍ଟିନ ମେସା କାତେ ଫେଡ଼ାତରେ ସ୍ପ୍ରେତେ ହୁଆ ଅମଳ ସାସାଙ୍ଗ ଦାରେ 7.5-8 ବଙ୍ଗା ଖାନ୍ଗେ ସାକାମ ଗସଆ ଆର୍ ଦାରେ ହଁ ଭିନ୍ଦଳ କାତେ ରହଳଆ ଉନ୍ ଜହ ସାସାଙ୍ଗ ଲା କାତେ ଅମଳ ହୁଆ ଦା ମିଦ ଧାଉ ଏମ୍ କାତେ ସାସାଙ୍ଗ ହାସା ନରମ ଲେନଖାନ ଲାତେ ହୁଆ ସାସାଙ୍ଗ ରେହେଟ କୋ ଗେଟ କାତେ ହାସା ଧୂଳି କୋ ସାଫା କାତେ ଅମଳିତ ହୁଆ ମିଦ ଏକର ଖନ 80 କ୍ୱିଣ୍ଟାଲ ଧବିଜ ବେରେଲ ସାସାଙ୍ଗ ନାମୁଆ
1: ସରୁ ଆଦା ଆର୍ ସାସାଙ୍ଗ ଚାଷ ନୂଆ ବାବଦତେ ସିଂହନାଥ ହାଁସଦା ତିକିନା ଥୁତି ପେ ଆଞ୍ଜମ କେ ନୂଆ ଥୁତି ᱥᱟᱶᱛᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ

ସାନ୍ତାଳି ଏକଲା କାର୍ଯ୍ୟକ୍ରମକୁ ଆଜି ଏଇଠି ଶେଷ କରୁଛୁ। ଉପସ୍ଥାପନା ଭାଦୁଚରଣ ହାସା। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଗାଇଛନ୍ତି।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 8:15 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହେଲୋ ବାରିପଦା ଉପସ୍ଥାପନା ଅଶୋକ କୁମାର ଦତ୍ତ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ,
1: ହ୍ୟାଲୋ ବାରିପଦା ସାର୍, ନମସ୍କାର, ମୁଁ ପୁରେନ୍ଦ୍ର ସିଂ କହୁଛି ସାନପୁଚିଆରରୁ।
0: ଆଜ୍ଞା ପୁରେନ୍ଦ୍ର ଭାଇ, କେମିତି ଅଛନ୍ତି?
1: ସାର୍ ମୁଁ ଭଲ ଅଛି।
0: ଆପଣଙ୍କ ଅଞ୍ଚଳରେ ବର୍ଷା ତ ରୀତିମତ ହେଇଥିବ, ସେମିତି କିଛି ବନ୍ୟାର ପ୍ରଭାବ କିଛି ଦେଖାଯାଉଛି କି? ଯେମିତିକି ଅଛି ଆପଣଙ୍କର ସେପଟେ ବାଲିଡିଆ ବନ୍ଧ, ଅଧିକ ପରିମାଣରେ ଜଳ ସେମିତି କିଛି ହେଇଛି କି? ପାଣି ଅଧିକା ବଢିଛି କି?
1: ଆମର ନଦୀ ନାଳ ପୁରା ଫୁଲ ହେଇଯାଇଥିଲା।
0: ଆଚ୍ଛା, ତାପରେ ଆପଣଙ୍କର ସେ ଯୋଉ ବିଲରେ ରୋଇଛନ୍ତି, ଧାନ ଗଛ ସବୁ ରୋଇଛନ୍ତି, ସେଗୁଡ଼ା କିଛି ଖରାପ ପ୍ରଭାବ ପଡ଼ିନି ତ?
1: ନା ସାର୍, ସେମିତି କିଛି ହେଇନି।
0: ତେବେ ବର୍ଷା ଏବେ ହଉନି?
1: ନା ସାର୍, ଟିକେ ଟିକେ ହଉଥିଲେ, ହଉନି।
0: ଆଚ୍ଛା, ତେବେ ବନ୍ୟାର ପ୍ରଭାବ ବି ଯୋଉ ହବ ଭାବୁଥିଲେ ସେମିତି ପ୍ରଭାବ କିଛି ଦେଖାଗଲାନି? ତେବେ ଆପଣମାନେ ବହୁତ ଭଲ ଅଛନ୍ତି, ଆପଣଙ୍କର ଚାଷବାସ ମଧ୍ୟ ଠିକଠାକ୍ ଚାଲିଛି। କୁହନ୍ତୁ ତେବେ ପୁରେନ୍ଦ୍ର ଭାଇ, କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ବର୍ଡର ଫିଲ୍ମର ଗୀତ ଶୁଣିବା ସାର୍।
0: ଆଚ୍ଛା, ଗୀତଟି କଣ କୁହନ୍ତୁ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆପଣଙ୍କୁ, ଆକାଶବାଣୀ ବାରିପଦା ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ।
0: ଆଚ୍ଛା ଆଚ୍ଛା, ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ନମସ୍କାର।
0: ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ଆଜ୍ଞା ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ହଁ, ସ୍ୱର୍ଣ୍ଣପ୍ରଭା ଭଉଣୀ କେମିତି ଅଛନ୍ତି ଆପଣ?
1: ପୁରା ଭଲ ଅଛି। ଆଉ ଆଜି ପୁରା ଥରେ କି ରିଙ୍ଗ କଲା ମାତ୍ର କେ ଆପଣ ରିସିଭ କରିଦେଲେ, ତ ବହୁତ ଖୁସି ଲାଗୁଛି। ଆଜ୍ଞା
0: କ'ଣ ସେ ଘର ପାଖାପାଖି ଆଉ ସେ ଯୋଉ ନଦୀ ସେମିତି କିଛି ଅଛି କି?
1: ନାଇଁ ଆଜ୍ଞା, ଆମ ଆଡ଼େ ନଦୀ ନାହିଁ,
0: ଆଚ୍ଛା,
1: ବରଗଡ଼ରେ ଅଛି ଜିରା ନଦୀ। ଆମ ଗାଁରୁ 8-9 କିଲୋମିଟର ବରଗଡ଼, ତ ଆମ ଗାଁରେ ନଦୀ ନାହିଁ, ବଡ କେନାଲ ଅଛି ଆଜ୍ଞା, ମେନ୍ କେନାଲ ଅଛି
0: ଧର
1: ପୁରା।
0: ଯୋଉ ନଦୀ ବଢିଲା, ବନ୍ୟା ଆସିଲା, ଆପଣଙ୍କ ଅଞ୍ଚଳରେ ଭୟର ବାତାବରଣ କିଛି ସେମିତି ସୃଷ୍ଟି ହୁଏ
1: ନାଇଁ
0: କି?
1: ନାଇଁ କିଛି ନାଇଁ, ନାଇଁ ଆଜ୍ଞା କିଛି ଭୟ ନାହିଁ ନଦୀର। କିଛି ସେମିତି ବରଗଡ଼ ଅଛି କିନ୍ତୁ ସେମିତି ବଢି ଆସେନି, ବନ୍ୟା ଆସେନି ବରଗଡ଼
0: ଆଚ୍ଛା,
1: ଜିରା ନଦୀରେ। ତ କେବେ ଆମେ ତ ଜାଣିନୁ, କେବେ ବି ସେଟା ବଢି ହୁଏନି। ସବୁ ବର୍ଷା ଋତୁ ତ ସମସ୍ତଙ୍କର ମଙ୍ଗଳକାରୀ, ସିଏ ଯଦି ଭଲ କରିବ ତ ସବୁ ଭଲ ହେବ, ନହେଲେ ଜଳ ବିହୁନେ କଣ
0: ସୃଷ୍ଟି ନାଶ।
1: କହନ୍ତି, ଜଳ ନାଶ ଜଳ ବିହୁନେ ସୃଷ୍ଟି ନାଶ। ତ
0: ଆଜ୍ଞା ଆଜ୍ଞା।
1: ସେମିତି
0: ଆଚ୍ଛା କୁହନ୍ତୁ, ତେବେ କ'ଣ ଶୁଣେଇବା ହେଲୋ ହରିପଦ କାର୍ଯ୍ୟକ୍ରମରୁ?
1: ଆଜ୍ଞା ଆଜି ଶୁଣିବା। ଏବେ ଆମ ନିକଟ ଅତୀତରେ ଆମର ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ସେ ଚାଲି ଯାଇଛନ୍ତି, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଟିଏ ଗୀତ ଶୁଣିବା। ଆଉ ସେଇଟା ଓଡ଼ିଆ ଚଳଚ୍ଚିତ୍ର ବଳିଦାନ, ଆଉ ସେଇଟା ନିଜେ ଏସ୍ ଜାନକୀ ତ ଗାଇଛନ୍ତି। ଆଉ ସେ ଗୀତଟା ଆଜ୍ଞା ହେଲା, ନେଇ ଯା ରେ ମେଘ ମୋତେ।
0: ତେବେ ଆପଣ ଏ ଯୋଉ ଗୀତଟି ଅନୁରୋଧ କଲେ, କୁହନ୍ତୁ ତେବେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ବିଶେଷ କରି?
1: ପ୍ରଥମେ ଆପଣଙ୍କୁ, ତାପରେ ଆମର ଅଛନ୍ତି ବରଗଡ଼ ଆଡ଼ ଶ୍ରୋତା ବହୁତ ଅଛନ୍ତି, ରବୀନ୍ଦ୍ରନାଥ ମେହେର, ଲକ୍ଷ୍ମୀନାରାୟଣ ବାଘ, ମୁରଲୀ ମେହେର, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ରାଧାକାନ୍ତ ଭୋଇ, କରମ ସାହାନୀ ସାହୁ, ତାପରେ ଆମର ଜୟପୁର ପଙ୍କଜ ମିଶ୍ର, ଜଗତସିଂହପୁର ମୁନା ପଣ୍ଡା, ଏମିତି ବହୁତ ଶ୍ରୋତା ଅଛନ୍ତି ଆଜ୍ଞା। ଆଉ ବାରିପଦାର ବି ଯେତେ ଶ୍ରୋତା ଭାଇ ଭଉଣୀ ଅଛନ୍ତି, ସମସ୍ତଙ୍କୁ ଏ ଗୀତଟା ଡେଡିକେଟ୍ କରିବା ଆଜ୍ଞା।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

0: ହ୍ୟାଲୋ।
1: ଆଜ୍ଞା ଦିନଗୋବିନ୍ଦ ମିଶ୍ର କହୁଛି। ଆଜ୍ଞା
0: ଆଚ୍ଛା ଦୋଳଗୋବିନ୍ଦ ଭାଇ
1: ଆଜ୍ଞା,
0: କେମିତି ଅଛନ୍ତି? ଆପଣଙ୍କ ଅଞ୍ଚଳରେ ବର୍ଷା ଠିକ ଭାବରେ ହେଉଛି ନା ନାହିଁ?
1: ବର୍ଷା ତ ହଉଛି ଆଜ୍ଞା ଦୁଇ ଦିନ। ଆଜି ଆମେ ଟିକେ ଆଜି କ୍ଷେତ କାମ କରିଲୁ ଆଜ୍ଞା,
0: ଆଚ୍ଛା
1: ଆମ ଲୋକ ହେଇକି ଟିକେ କ୍ଷେତ କାମ ନ କଲେ କେମିତି ହବ କହୁ।
0: ହଁ, ଆପଣ ହଳ ତ କରନ୍ତିନି?
1: ଟ୍ରାକ୍ଟର ମାନେ କଲୁ, ଆଜି ଆଜି ଫଲାକୁ ଘିଚା ହେଲା, କାଲି ଫଲା ଲଗା ହବ ଆଉ। କିନ୍ତୁ ଲେବର ସମସ୍ୟା ବହୁତ ଆଜ୍ଞା, କିନ୍ତୁ ବହୁତ ବହୁତ ଧନ୍ୟବାଦ ଦିଆଯିବ ଆମର ସ୍ତ୍ରୀକୁ, ଯିଏକି ଗୋଟେ MBK କାମ କରୁଥିଲେ, ତାଙ୍କ ସବୁ ସିଆର୍ପି ମାନଙ୍କୁ କହି କୁହା କରି
0: ଆଚ୍ଛା,
1: ଚାଷବାସ ଟିକେ ହଉଛି ଆଜ୍ଞା।
0: ବହୁତ ବଢିଆ କଥା। କୁହନ୍ତୁ ତେବେ ଦଳଗୋବିନ୍ଦ ଭାଇ, କଣ ଶୁଣେଇବେ
1: ଆଜ୍ଞା?
0: ଆପଣଙ୍କୁ
1: ମୋର କଣ କଣ ଭଗବାନ ଫିଲ୍ମ ର ନାଁ ଅଛି ଆଉ ଗୀତ ଅଛି, ଦୁନିଆ ବନାନା ଆର ବନା କେ ଚଲାନା।
0: ହଁ, କଣ କଣ ମେ ଭଗବାନ, ଠିକ ଅଛି, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜ୍ଞା ଉତ୍ସର୍ଗ କରିବା ଆମର ମାନେ ମୋର ମିସେସ ଦୀପାଞ୍ଜଳି ମିଶ୍ର, ତାପରେ ମୋର ଦାଦା ବିହାରୀ ଲାଲ ଭୋଇ, ମୋର ମାମୁଁ ସୁବଲ କୁମାର ସାହୁ ପହଣ୍ଡି ବିଜେପୁର, ତାପରେ ମୋର ଭାଇ ରାଧାକାନ୍ତ ଭୋଇ, ଯେତିକି ବି ସମସ୍ତ ସମସ୍ତ ଶ୍ରୋତାବନ୍ଧୁ ମାନଙ୍କୁ ଏହା ଡେଡିକେଟ କରିଦେବେ, ଭଗବାନ ସମସ୍ତଙ୍କ ଚଲା ପଥରେ ପୁଷ୍ପ ବୃଷ୍ଟି କରୁ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଠିକ, ଧନ୍ୟବାଦ।

0: हेलो, आकाशवाणी बारिपदर कहुची।
1: ଆଜ୍ଞା ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ମୁଁ ରେଡିଓ ପାଟନର ଚିତ୍ର ସଂସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥପୁରରୁ।
0: ଆଚ୍ଛା, ଚିତ୍ରସେନ ଭାଇ,
1: ଆଜ୍ଞା
0: ରେଡିଓ ପାର୍ଟନର,
1: ଆଜ୍ଞା।
0: ଆପଣ ଆକାଶବାଣୀ ବାରିପଦା ଶୁଣନ୍ତି ନା ନାହିଁ?
1: ହଁ ଆଜ୍ଞା, ରେଡିଓ ଶୁଣିକରି ଆଜ୍ଞା ପୁରା ମୁଁ ରେଡିଓର ପାର୍ଟନର ହେଇଯାଇଛି ଆଜ୍ଞା, ଆଉ ସେଥିଲାଗି ଆଜ୍ଞା।
0: ବହୁତ ବଢିଆ କଥା। କୁହନ୍ତୁ ତେବେ ଚିତ୍ରସେନ ଭାଇ, କଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ପହଲା ପହଲା ପ୍ୟାର ଶୁଣେଇ ଦେବେ ଆଜ୍ଞା।
0: ଆଚ୍ଛା,
1: ଠାଣ୍ଡି ହବା ଶୁନ କାଲି ଘଟା ଶୁନ,
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମେ ତ ଆପଣଙ୍କୁ ଆଜ୍ଞା, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସେମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, ଆଉ କରମ ସାନି ସାହୁ, ନାଗୁ ପାତ୍ର, ସବଲ କୁମାର ସାହୁ, ଜୟ ସୀତାରାମ।
0: ଆଚ୍ଛା ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ହ୍ୟାଲୋ,
1: ହ୍ୟାଲୋ
0: ଆକାଶବାଣୀ ବାରିପଦାରୁ କହୁଛି।
1: ଆଜ୍ଞା ନମସ୍କାର,
0: ନମସ୍କାର।
1: ମୁଁ କହୁଥିଲି ଜଣେ ଜାତୀୟ ଓ ଆନ୍ତର୍ଜାତୀୟ ରେଡିଓ ସଂସ୍ଥା ତଥା ଭାରତରେ ପରିଚିତ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ବହୁତ ବଢ଼ିଆ କଥା। ନାରାୟଣ ଭାଇ କେମିତି ଅଛନ୍ତି? ଆପଣଙ୍କର କ'ଣ ସବୁ ଚାଲିଛି? ଏବେ କ'ଣ କରୁଛନ୍ତି?
1: ମୁଁ ତ ଆଇସକ୍ରିମ ବିକ୍ରି କରେ ଖରାଦିନେ, ଏବେ ଟିକେ ବର୍ଷା ତ ହଉଛି, ତେଣୁ ମୁଁ ବେପାର ଟିକେ ବନ୍ଦ କରିଦେଇଛି।
0: ଆଚ୍ଛା,
1: ଆଉ ବର୍ତ୍ତମାନ ତ ମୁଁ କହିବାକୁ ଗଲେ ମୁଁ ଏକଲା ଲୋକ ପରିବାରରେ, କହିବାକୁ ଗଲେ ମୋର ସ୍ତ୍ରୀ ନାହାନ୍ତି, ଡେଥ ହେଇଯାଇଛନ୍ତି, ଆଉ
0: ଆଚ୍ଛା
1: ଦି ପୁଅ ସେଇ ଅଛନ୍ତି 70 ବର୍ଷରୁ। ଆମର ଫ୍ୟାମିଲି ହେଲା ସିକ୍ରେଟ ସେଲ୍ଟା ନାମିଆ, ଆଉ ସ୍ତ୍ରୀ ମଧ୍ୟ ମରିଗଲେ ବେଟା ଥିଲା ତିନି ମାରିଲି, କିନ୍ତୁ ସବୁବେଳେ ମୁଁ ରେଡ଼ିଓ ଶୁଣେ, ଆଉ ସଙ୍ଗୀତ ମୋ ପାଇଁ ଗୋଟେ ପେନ୍ କିଲର ସାର।
0: ନିଶ୍ଚିତ ଭାବରେ ସେ ଯେଉଁ ଦୁଃଖକୁ ଆପଣ ଉପଶମ କରିବା ପାଇଁ, ଭୁଲି ଯିବା ପାଇଁ ଆପଣ ସବୁବେଳେ ଆକାଶବାଣୀକୁ ଶୁଣନ୍ତି?
1: ଆଜ୍ଞା ଆଜ୍ଞା, ମୁଁ ପାଖାପାଖି 200 କେନ୍ଦ୍ର ଶୁଣେ, ଦେଶ ବିଦେଶର,
0: ଆଚ୍ଛା,
1: ଭାରତର ଅନେକ ଗୁଡ଼ିଏ କେନ୍ଦ୍ରରେ ମୋର ନାଁ ମଧ୍ୟ ଅଛି, ଟପ୍ ଫାନ୍ ରେଡିଓ ଲିସନର, ଏବଂ ବହୁତ ଆକାଶବାଣୀ ମଧ୍ୟ ମୁଁ ସାର୍ଟିଫିକେଟ୍ ପୁରସ୍କାର ପାଇଲିଣି, ରେଗୁଲାର ଲିସନର, ରାଇଜିଂ ଲିସନର, ଶ୍ରୋତା ଜଙ୍କସନ୍ ଆୱାର୍ଡ, ଲିସନର ଅଫ୍ ଦ ଇୟର୍, ଆଉ
0: ଆଚ୍ଛା,
1: ବର୍ଷ ମଧ୍ୟ ପାଇଛି ମୁଁ ଓଡ଼ିଶାରେ, ଆମର ରେଡିଓ ଲଭର ଆୱାର୍ଡ, ଏମିତି ସବୁ ବିଭିନ୍ନ ଅନୁଷ୍ଠାନ ମୋତେ ଦେଇଛନ୍ତି।
0: ଯେତେବେଳେ ଆପଣ ଆଇସକ୍ରିମ ନେଇକି ଯାଆନ୍ତି ସେତେବେଳେ ତ ଆପଣ ରେଡିଓ ଶୁଣି ପାରୁନଥିବେ?
1: ନାଇଁ, ମୁଁ ଛୋଟ ପକେଟ୍ ରେଡିଓ ମୋ ବ୍ୟାଗରେ ଥାଏ, ଏବଂ ମୁଁ ମୋବାଇଲ ଆପ୍ ମାଧ୍ୟମରେ ସବୁ କାର୍ଯ୍ୟକ୍ରମ ଶୁଣିଥାଏ।
0: ବହୁତ ବଢିଆ କଥା। ତେବେ କୁହନ୍ତୁ କ'ଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ମୋତେ ଶୁଣିବା ଫିଲ୍ମ ହେଲା ବେୱଫା ସନମ, ଯୁଦ୍ଧ ହେଲା।

0: ବହୁତ ବଢିଆ ଗୀତ, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଏ ଗୀତଟି?
1: ଗୀତଟା ମୁଁ ବେଜିକ୍ରି କରିଛି ଆମର ବନ୍ଧୁ ଅଛନ୍ତି ବରଗଡ଼ ସଙ୍ଗୀତ ମଣ୍ଡଳୀର ଉପେନ୍ଦ୍ର ସୁନା, ହରେଶ ପରୁଆ, ଶିବରାମ ମେହେର, ସୁବଳ ସାହୁ, ସୁବଳ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆମର କଟକ ଆକାଶବାଣୀ, ଆମର କଟକର ସୂତା ପରିଷଦର ଅଛନ୍ତି ଆମର ସମୀର ଭାଇ, ସମସ୍ତଙ୍କୁ
0: ଆଚ୍ଛା ଆଚ୍ଛା, ନାରାୟଣ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ,
1: ରହୁଛି, ନମସ୍କାର।
0: ନମସ୍କାର।

0: କେମିତି ଅଛନ୍ତି ଆପଣ?
1: ମୁଁ ଭଲ ଅଛି, ବର୍ତ୍ତମାନ ତ ମୁଁ ଅଫିସରେ ଅଛି। ଘଣ୍ଟେ ଅଧରେ ମୁଁ ଯାଇଥିଲି ଘରକୁ ଲଞ୍ଚ ପାଇଁ, ଆସିଲି 3 ବେଳେ, ଏବେ ଅଫିସରେ ଅଛି।
0: ଆପଣଙ୍କର ଜୟପୁର ଅଞ୍ଚଳରେ ବର୍ତ୍ତମାନ ପରିବେଶ କେମିତି, ପାଣିପାଗ କେମିତି, ବର୍ଷା ଠିକ ଭାବରେ ହେଉଛି ନା ନାହିଁ, ଆଉ ଚାଷୀମାନେ କ'ଣ ସବୁ କରୁଛନ୍ତି କୁହନ୍ତୁ।
1: ଦେଖନ୍ତୁ, ମୋର ବି ଜମି ସମୟ ଅଛି, ସବୁ ମୋର ବି ଚାଷ ଚାଲିଛି। ବର୍ତ୍ତମାନ ଟିକେ ରୁଆ ବାକି ଅଛି, ବର୍ଷା ବହୁତ ହେଇଛି ଆମ ଏପଟେ, ଏବେ ବି ବର୍ଷା ରନିଂ ଅଛି, ଆଉ ପାଗ ବଢିଆ ଅଛି, ବର୍ଷା ପାଗ ଅଛି, ସବୁଆଡେ ସବୁ ସୀମାରେ ଭରି ଯାଇଛି। ଆପଣ ଦେଖିବେ, ଆପଣ ଯଦି କୋରାପୁଟ ଆଡୁ ଜୟପୁର ଆସୁଛନ୍ତି କି ଆମର ବୈପାରିଗୁଡ଼ା ଆଡୁ ଆସୁଛନ୍ତି କି ପରିକ୍ରମା, ଚାରିଆଡେ ସବୁ ସୀମା ଭରି ହେଇଛି।
0: ଆଚ୍ଛା,
1: ହଁ, ସବୁ ସୀମାରେ ସବୁ ଭରି ହେଇଯାଇଛି, ଯେତିକି ସବୁ ଗଛ ପତ୍ର, ନୂଆ ଗଛ ବି ଲଗା ହେଇଛି ଆମର ଏଠି, ମାନେ ଯୋଉଟା ସବୁ ଖାଲି ଥିଲା ସାଇଡ୍ରେ, ଆମର କୋରାପୁଟ ଗଲାବେଳେ ବାଟରେ ଯାହା ସବୁ ଫିଲ୍ଡ ସବୁ ସାଇଡ୍ ଥିଲା ସେଇଟା ବି ଖାଲି ଥିଲା, ସେ ସବୁ ଫିଲ୍ଅପ୍ କରାହେଇଛି, ବନୀକରଣ ହେଇଛି। ତାପରେ ଏପଟେ ବରିଗମା ଆଡ଼ୁ ଯଦି ଆମର ଆସୁଛନ୍ତି ନବରଙ୍ଗପୁର ଆଡ଼ୁ, ଏପଟେ ବି ଦେଖିବେ ବାଟରେ ଯେତିକି ସବୁ ଖାଲି ଜମି ଥିଲା, ଗଭର୍ଣ୍ଣମେଣ୍ଟ ପ୍ଲଟ କି ଜଙ୍ଗଲ ଜମି ଥିଲା, ସେଗୁଡା ସବୁ ସବୁ ଭର୍ତ୍ତି ହେଇଯାଇଛି। ତାପରେ ଏପଟେ ଆପଣ ଯଦି ବୈପାରିଗୁଡ଼ା ମାଲକାନଗିରି ଏପଟୁ ବି ଆସୁଛନ୍ତି, ସେପଟେ ବି ସବୁ ଜିମା ଦେଖିବେ।
0: ଆଚ୍ଛା, ବର୍ଷା ଯେମିତି ହବା କଥା ସେଭଳିଆ ହଉଛି ଠିକ ଭାବରେ, ନଚେତ କେମିତି
1: ଆମର ହଉଛି।
0: ଆଚ୍ଛା, ତେବେ ପଙ୍କଜ ଭାଇ କୁହନ୍ତୁ କଣ ଶୁଣିବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ।
1: ଆଜି ଦେଇ ଦିଅନ୍ତୁ, ଆସିଛି ସିନେମାର ଧୀରେ ଧୀରେ ସେ ମେରେ ଜିନ୍ଦଗି ମେ ଆନା, ଧୀରେ ଧୀରେ ସେ ଦିଲ୍ପ ପୁରାନା, ଅନୁରାଧା ପୁରୱାଲ ଆଉ କୁମାର ଖାନ ଗାଇଛନ୍ତି, ଆଉ ଡେଡିକେଟ କରୁଛି ମୁଁ ଆପଣଙ୍କୁ, ଫାର୍ଷ୍ଟ ମୁଁ ଡେଡିକେଟ କରୁଛି, ଆଉ ସବୁ ଆପଣଙ୍କର ଯେତିକି ସବୁ ଷ୍ଟାଫ ଅଛନ୍ତି ବାରିପଦା ସେଣ୍ଟର ରେ ସମସ୍ତଙ୍କୁ ଡେଡିକେଟ କରୁଛି। ତାପରେ ଆମର ଶ୍ରୋତା ମାନେ ହେଲେ ଚିତ୍ରସେନ ସବରା, ନାଗୁ ପାତ୍ର, ମୁନା ପୂର୍ଣ୍ଣା, ସ୍ୱର୍ଣ୍ଣ ପ୍ରଭା, କ୍ଷମା ସାଗର, ଆଉ ବାକି ସବୁ ଯେତିକି ଶୁଣୁଛନ୍ତି ସମସ୍ତଙ୍କୁ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ସାର୍, ରହିଲି, ନମସ୍କାର।
0: ନମସ୍କାର। ଧୀରେ

0: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0672254105। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

ଏଇଠି ଶେଷ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମକୁ। ଉପସ୍ଥାପନା ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 12:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ କେନ୍ଦ୍ର ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଦିନେ ଜଣେ ସାଧୁ ଯାଇ ଗୋଟିଏ ଗାଁରେ ପହଞ୍ଚିଲେ। ସେହି ଗାଁର ଜଣେ ବ୍ୟକ୍ତି ସାଧୁଙ୍କୁ ଭକ୍ତିର ସହ ନିଜ ଘରକୁ ନିମନ୍ତ୍ରଣ କରି ସାଧୁଙ୍କର ଯତ୍ନର ସହିତ ଆଦର ସତ୍କାର କଲେ। ତାଙ୍କ ସେବାରେ ସନ୍ତୁଷ୍ଟ ହୋଇ ସାଧୁ ତାଙ୍କୁ ବର ମାଗିବା ପାଇଁ କହିଲେ। ସାଧୁଙ୍କ କଥା ଶୁଣି ଭଦ୍ରଲୋକ ଜଣକ କିଛି ସମୟ ଭାବି କହିଲେ, ତାଙ୍କ ଗାଁର ସମସ୍ତେ ଧନୀ ହୋଇଯାଆନ୍ତୁ ଏବଂ ଆନନ୍ଦ ସନ୍ତୋଷରେ ରୁହନ୍ତୁ। ସାଧୁ ତାଙ୍କର ଇଚ୍ଛା ପୂର୍ଣ୍ଣ କରି ଚାଲିଗଲେ। ସେହି ଭଦ୍ରଲୋକଙ୍କର ପତ୍ନୀ ସେତେବେଳେ ତାଙ୍କ ପାଖରେ ଉପସ୍ଥିତ ଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ଏପରି ବର ମାଗିବା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସାଧୁ ଚାଲିଯିବା ପରେ ସେ ତାଙ୍କ ସ୍ୱାମୀଙ୍କୁ ଏପରି ବର ମାଗିବାର କାରଣ ପଚାରିଲେ। ପତ୍ନୀଙ୍କ କଥା ଶୁଣି ଭଦ୍ରଲୋକ ଜଣକ କହିଲେ, ଏପରି କରିବା ଦ୍ୱାରା ଗାଁରେ କେହି କାହାରିକୁ ଈର୍ଷା କରିବେନି, ସମସ୍ତେ ଖୁସିରେ ରହିବେ। କିଛିଦିନ ପରେ ସେହି ସାଧୁ ଜଣକ ଆଉ ଗୋଟିଏ ଗାଁରେ ପହଞ୍ଚିଲେ। ସେଠାରେ ଜଣେ ଧନୀ ବ୍ୟକ୍ତି ତାଙ୍କର ସେବା ଯତ୍ନ କଲେ ଏବଂ ସାଧୁ ତାଙ୍କୁ ଗୋଟିଏ ବର ମାଗିବା ପାଇଁ କହିଲେ। ବ୍ୟକ୍ତି ଜଣକ ନିଜେ ଆହୁରି ଧନୀ ଏବଂ ଅନ୍ୟମାନେ ଆହୁରି ଗରିବ ହୋଇଯାଆନ୍ତୁ ବୋଲି କହିଲେ। ସାଧୁ ନିଜର ଅନିଚ୍ଛା ସତ୍ତ୍ୱେ ସେ ବ୍ୟକ୍ତିଙ୍କ ଇଚ୍ଛା ପୂରଣ କରି ଚାଲିଗଲେ। ଦିନକୁ ଦିନ ଗାଁର ଲୋକମାନଙ୍କର ସେହି ଧନୀ ବ୍ୟକ୍ତିଙ୍କ ପ୍ରତି ଅସୂୟା ଭାବ ବଢ଼ିବାରେ ଲାଗିଲା ଏବଂ ସେମାନେ ତାଙ୍କଠୁ ଦୂରେଇ ଗଲେ। ଦିନେ ରାତିରେ ଡକାୟତ ଦଳ ଆସି ସେହି ଧନୀ ବ୍ୟକ୍ତିଙ୍କର ସର୍ବସ୍ୱ ଲୁଟିନେଲେ। ବ୍ୟକ୍ତି ଜଣକ ଗ୍ରାମବାସୀଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କରିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ। ଏହି କାହାଣୀଟି କହିବାର ତାତ୍ପର୍ଯ୍ୟ ହେଉଛି, ମଣିଷର ଭାବନା ବା ଇଚ୍ଛା ଅନେକ ସମୟରେ ତାର ଜୀବନଧାରାକୁ ଯେ କେବଳ ନିୟନ୍ତ୍ରଣ କରେ ତା ନୁହେଁ, ତାର ଜୀବନଯାତ୍ରାକୁ ସଫଳ ବା ସାର୍ଥକ କରିବାରେ ସହାୟକ ହୁଏ। ତାର ଭାବନା ତାକୁ ଯେଉଁଭଳି କାର୍ଯ୍ୟ କରିବାକୁ ପ୍ରେରଣା ଦିଏ, ସେହି କାର୍ଯ୍ୟର ଫଳସ୍ୱରୂପ ସେ ସମାଜରେ ଆଦର ଲାଭ କରେ ଅଥବା ନିନ୍ଦିତ ହୁଏ। ସତ୍ ଏବଂ ସକାରାତ୍ମକ ଚିନ୍ତା ଦ୍ୱାରା ଯେଉଁ କାର୍ଯ୍ୟ ସମ୍ପାଦିତ ହୁଏ ତାଦ୍ୱାରା ବ୍ୟକ୍ତିର ତଥା ସମାଜର ମଙ୍ଗଳ ସାଧିତ ହୋଇଥାଏ। ତେଣୁ ଅନେକ ସମୟରେ ନିଜର କର୍ମ ସମ୍ପାଦନା ସମୟରେ ମଣିଷ ଅନ୍ୟର ଲାଭ କ୍ଷତି ଭଲ ମନ୍ଦ ସୁବିଧା ଅସୁବିଧାକୁ ସବୁବେଳେ ବିଚାରକୁ ନେବା ଆବଶ୍ୟକ। ତେବେ ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ଯେପରି ଭାବନା ସେପରି ଫଳ। ଆଲୋଚନା କରିଛନ୍ତି ବିଶ୍ୱ ମୈତ୍ରୀ ନାୟକ।
1: ଶାସ୍ତ୍ରରେ ପ୍ରବାଦ ଅଛି, 84 ଲକ୍ଷ ଜନ୍ମ ପରେ ଜୀବ ମନୁଷ୍ୟ ରୂପରେ ଜନ୍ମ ନିଏ। ସଚରାଚର ବିଶ୍ୱ ବ୍ରହ୍ମାଣ୍ଡରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯିଏକି ଭଲମନ୍ଦ ହାନିଲାଭ ସୁଖ ଦୁଃଖ ଭାବ ଅଭାବ ପାପ ପୁଣ୍ୟ ସାଧୁ ଅସାଧୁ ଦିନରାତି ଇତ୍ୟାଦିର ସଠିକ ନିରୂପଣ କରିଥାଏ। ମନୁଷ୍ୟର ମସ୍ତିଷ୍କ ଉନ୍ନତ ଚେତନାଯୁକ୍ତ ହୋଇଥିବାରୁ ବୁଦ୍ଧି ବିବେକ ଜ୍ଞାନ ଆଦି ତାକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିଥାଏ। ସ୍ୱତନ୍ତ୍ର ଚେତନା

ମନୁଷ୍ୟର ଭାବନା ଉଚ୍ଚତର ସୋପାନରେ ଅଧିଷ୍ଠିତ ହୋଇ ବ୍ୟକ୍ତିକୁ ସାଧନାର ଶୀର୍ଷ ସ୍ଥାନରେ ପହଞ୍ଚାଇ ଦେଇଥାଏ। ମାତ୍ର ଯଦି ଚେତନା ନିମ୍ନସ୍ତରରେ ଥାଇ ଇତର ଭାବନାଯୁକ୍ତ ହୋଇଥାଏ, ତେବେ ଅଧୋଗତି ପ୍ରାପ୍ତ ହୋଇ ମନୁଷ୍ୟର ପତନ ହୋଇଯାଏ। ମନକୁ ସତ ପ୍ରଶ୍ନ ଆସେ, ଏପରି ହୁଏ କାହିଁକି? ଏହି ପ୍ରସଙ୍ଗରେ ଚିନ୍ତା କଲେ ଉତ୍ତର ମଧ୍ୟ ମନକୁ ଆସିଯାଏ। ମନୁଷ୍ୟର ସମସ୍ତ ଭାବନାଗୁଡ଼ିକ

ତାର ସମସ୍ତ ଭାବନାଗୁଡ଼ିକ ତାର ମନ ମଧ୍ୟ ଦେଇ ଉତ୍ସରିତ ହୋଇଥାନ୍ତି। ମନ ମଧ୍ୟରେ ଢେଉ ପରି ବିଭିନ୍ନ ଭାବନା ଚିନ୍ତା ଚେତନାକୁ ଆଚ୍ଛାଦିତ କରନ୍ତି। ନିଜ ଭାବନା ମଧ୍ୟ ଦେଇ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଓ ଚର୍ମ ଆଦି ଇନ୍ଦ୍ରିୟଗଣ ଭିନ୍ନ ଭିନ୍ନ ଅନୁଭୂତି ପ୍ରକାଶ କରନ୍ତି। ଜଣେ ବ୍ୟକ୍ତିର ଭାବନା ଅନ୍ୟ ଜଣଙ୍କ ଠାରୁ ପୃଥକ୍ ପରିଲକ୍ଷିତ ହୋଇଥାଏ। ଉଦାହରଣ ସ୍ୱରୂପ, ଜଣେ ରାଜାଙ୍କ ଦରବାରରେ ଜଣେ କବି ଥିଲେ। କବି ରାଜଦରବାରରେ ଅନେକ ହାସ୍ୟରସାତ୍ମକ ବ୍ୟଙ୍ଗ କବିତା ଲେଖି ରାଜା ତଥା ସଭାସଦମାନଙ୍କୁ ଆନନ୍ଦ ପ୍ରମୋଦରେ ବୁଡ଼ାଇ ରଖୁଥିଲେ। କବି ନବବିବାହିତ ଥିବାରୁ ସେ ବାରମ୍ବାର ନିଜ ପତ୍ନୀଙ୍କ ନିକଟକୁ ଗାଁକୁ ଚାଲି ଯାଆନ୍ତି। ଗାଁରେ କିଛି ଦିନ ରହି ପୁଣି ରାଜାଙ୍କ ନିକଟକୁ ଫେରି ଆସନ୍ତି। କବିଙ୍କର ଅନୁପସ୍ଥିତିରେ ରାଜା ଦୁଃଖ ଅନୁଭବ କରନ୍ତି। ଗାଁରୁ ଫେରି କବି ନିଜର ପତ୍ନୀଙ୍କ ସୌନ୍ଦର୍ଯ୍ୟ ତଥା ବୁଦ୍ଧି, ବିବେକ ଓ କର୍ମର ଭୂୟସୀ ପ୍ରଶଂସା କରନ୍ତି। ଏହିପରି ବାରମ୍ବାର ନିଜ ଗାଁକୁ ଯିବା ଓ ଦରବାରରେ ଅନୁପସ୍ଥିତ ରହିବାରୁ ରାଜା କବିଙ୍କୁ ସପତ୍ନୀଙ୍କ ନିଜ ରାଜପ୍ରସାଦରେ ରହିବାକୁ ଅନୁମତି ଦେଲେ। ନିର୍ଦ୍ଦିଷ୍ଟ ସମୟରେ କବି ନିଜ ପତ୍ନୀଙ୍କ ସହ ରାଜଦରବାରରେ ଉପସ୍ଥିତ ହୋଇ ରାଜାଙ୍କୁ ଅଭିବାଦନ ଜଣାଇଲେ। ରାଜା କବି ପତ୍ନୀଙ୍କୁ ଦେଖି ଭାବିଲେ, ସେ ପ୍ରକାର ବିଶେଷତ୍ୱ ତ ଦେଖାଯାଉନାହିଁ। କବି ପତ୍ନୀଙ୍କୁ ସୁନ୍ଦର ଭାବରେ ସଜେଇବା ପାଇଁ ରାଜା ଅନେକ ଅଳଙ୍କାର ଉପଢୌକନ ଭାବରେ ପ୍ରଦାନ କଲେ। ପରଦିନ କବି ପତ୍ନୀ ନାନା ଅଳଙ୍କାରରେ ବିମଣ୍ଡିତ ହୋଇ ରାଜସଭାକୁ କବିଙ୍କ ସହ ଆସିଲେ। ରାଜା ଦେଖିଲେ ସୁନ୍ଦରତାର କୌଣସି ଆଭାସ ସେ ପାଇପାରୁନାହାନ୍ତି। ତେଣୁ ସେ ବହୁମୂଲ୍ୟ ବସ୍ତ୍ର କବିଙ୍କୁ ଦେଇ କବି ଓ କବି ପତ୍ନୀଙ୍କୁ ସନ୍ତୁଷ୍ଟ କରି ପରଦିନ ଆସିବାକୁ କହିଲେ। ତା ପରଦିନ ରାଜସଭାରେ କବି ଓ ତାଙ୍କ ପତ୍ନୀ ଉପସ୍ଥିତ ହେବା ପରେ ରାଜା ବହୁ ସମୟ ନିରୀକ୍ଷଣ କରି ସୌନ୍ଦର୍ଯ୍ୟର ଲେଶ ମାତ୍ର ଆଭାସ ପାଇପାରିଲେ ନାହିଁ। ଶେଷରେ ସେ କବିଙ୍କୁ ପାଖକୁ ଡାକି କହିଲେ, କବିବର, ଆପଣଙ୍କ କହିବା ଅନୁଯାୟୀ କାହିଁ ଆପଣଙ୍କ ପତ୍ନୀଙ୍କ ଠାରେ କୌଣସି ସୌନ୍ଦର୍ଯ୍ୟ ଦେଖିପାରିଲି ନାହିଁ। ଏକଥା ଶୁଣି କବି କହିଲେ, ମହାରାଜ, ସୁନ୍ଦରତା ବାହାରେ ନାହିଁ, ଅଛି ଆମ ଦୃଷ୍ଟିଭଙ୍ଗୀରେ। କହିବାକୁ ଗଲେ ମୋର ମୋ ପତ୍ନୀଙ୍କ ପ୍ରତି ଯେମିତି ଦୃଷ୍ଟିଭଙ୍ଗୀ, ତାହା ଆପଣଙ୍କ ପାଖରେ ନାହିଁ। ରାଜା ହସିଦେଲେ। ବାସ୍ତବିକ ସୌନ୍ଦର୍ଯ୍ୟର କଣ ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଅଛି? ସୁନ୍ଦରତା ମଧ୍ୟ ଭାବନାର ଏକ ଉଦ୍ବେଳନ, ଯାହା ଆମ ଚକ୍ଷୁ ମଧ୍ୟ ଦେଇ ପ୍ରତିଫଳିତ ହୁଏ। ବାସ୍ତବିକ କ୍ଷେତ୍ରରେ କାଳି କୋତରୀ, ମୁଖଦାନ୍ତୁରୀ, ଅସୁନ୍ଦରୀ ବୋଲି ଲୋକେ କହୁଥିବା ବହୁଟିଏ ନିଜ ଶାଶୁ, ଶ୍ୱଶୁର, ଯା, ନଣନ୍ଦ ଓ ସ୍ୱାମୀଙ୍କ ପ୍ରତି ନିଜର କର୍ମ ସମ୍ପାଦନ କରି ସମସ୍ତଙ୍କର ପ୍ରିୟଭାଜନ ହେବାବେଳେ ଚମ୍ପା ଗୋରୀ, ଉନ୍ନତ ନାସା, ମୀନ ନୟନା, ଗଜଗାମିନୀ ସୁନ୍ଦରୀ ରମଣୀର ଉଦ୍ଧତ ଚାହାଣୀ ଓ କଟୁକ୍ତିରେ ସାରା ପରିବାର କ୍ଷତାକ୍ତ ହୋଇ ଅଶାନ୍ତିରେ କାଳାତିପାତ କରି ଦୁଃଖ ପାଆନ୍ତି। ତେଣୁ ନିଜର ଭାବନାଗୁଡ଼ିକ କାୟମନ ବାକ୍ୟ ଓ କର୍ମରେ ପ୍ରତିଫଳିତ ହୁଅନ୍ତି। ଅନ୍ୟର କୁତ୍ସାରଟନା ଦ୍ୱାରା ନିଜର ଭାବନା ପ୍ରଭାବିତ ହୁଏ। ପର ନିନ୍ଦୁକ ଈର୍ଷାକାରୀ କିପରି ତାର ପ୍ରତିଫଳ ଭୋଗ କରେ, ତାହା ଏହି ଛୋଟ ଉଦାହରଣରୁ ଜାଣିପାରିବା। ମନୋହର ନାମକ ଜଣେ ବ୍ୟକ୍ତି ଥିଲା। ତାର କାର୍ଯ୍ୟକଳାପ ଏପରି ଥିଲା ଯେ ସମସ୍ତେ ତାକୁ ପାପୀ ମନୋହର ଡାକୁଥିଲେ। ଥରେ ଦଳେ ତୀର୍ଥଯାତ୍ରୀଙ୍କ ସହ ମନୋହର ଯାଉଥିଲା। ହଠାତ୍ ବର୍ଷା ସହ ବଜ୍ର ବିଜୁଳି ଚମକି ସମସ୍ତଙ୍କୁ ଭୟଭୀତ କରିଦେଲା। ସମସ୍ତେ ଏକ ପରିତ୍ୟକ୍ତ ଗୃହ ମଧ୍ୟରେ ପଶିଗଲେ। ଏ କଣ, ସେହି ଗୃହ ଚାରିପଟେ ବିଜୁଳି ଆଲୁଅ ବୁଲୁଥିବା ଦେଖି ସମସ୍ତେ କହିଲେ, ଏହି ପାପୀ ମନୋହର ଥିବା କାରଣରୁ ଏପରି ହେଉଛି। ମନୋହର ନିଜର ପୂର୍ବକୃତ କର୍ମ ପାଇଁ ଅନୁତାପ ପୂର୍ବକ ପ୍ରାୟଶ୍ଚିତ ପାଇଁ ତୀର୍ଥ ଗମନ କରୁଥିଲା। ଶେଷରେ ସ୍ଥିର ସିଦ୍ଧାନ୍ତ ହେଲା ଯେ ଜଣ ଜଣ କରି ଅଳ୍ପ ଦୂରରେ ଥିବା ବୃକ୍ଷମୂଳକୁ ଯାଇ ପୁଣି ଫେରିବେ, ତାହା ହିଁ ହେଲା। ସମସ୍ତେ ଜଣ ଜଣ କରି ସେହି ବୃକ୍ଷମୂଳରୁ ଫେରିଲେ, ବାକି ରହିଲା ପାପୀ ମନୋହର। ସେ ଗ୍ଲାନି ଓ ଭୟରେ ପରମେଶ୍ୱରଙ୍କୁ ନିରବରେ ଡାକୁଥାଏ। ଏତିକିବେଳେ ଅନ୍ୟ ସମସ୍ତେ ତାକୁ ଜୋର କରି ଗଛମୂଳକୁ ପଠାଇଦେଲେ। ଏ କଣ, ମନୋହର ଗଛମୂଳକୁ ଚାଲିଗଲା ପରେ ହଠାତ୍ ଘରଟି ଜଳି ଉଠିଲା। ପାପୀ ମନୋହର ଅନତି ଦୂରରେ ବୃକ୍ଷମୂଳରେ ସେହି ଦୃଶ୍ୟ ଦେଖୁଥିଲା। ତେଣୁ ପରନିନ୍ଦା ପର ଦୋଷଦର୍ଶୀ ହୋଇ ନିଜକୁ କଳୁଷିତ କରିବା ଅପେକ୍ଷା ନିଜ ଦୋଷ ନିଜ ମଧ୍ୟରେ ଦର୍ଶନ କରି ଅନୁତାପ ପୂର୍ବକ ପୁନର୍ବାର ଯେପରି ଅପରାଧ ନ କରିବା, ସେଥିପ୍ରତି ସଦାସର୍ବଦା ସଜାଗ ରହିବା ଦରକାର। ନିଜ ଭାବନାକୁ ସାକାର କରିବାକୁ ଯାଇ ମୂର୍ତ୍ତିକାରମାନେ ନିରାକାର, ନିର୍ଗୁଣ, ଅନାଦି, ଅବ୍ୟକ୍ତ, ଅଚିନ୍ତ୍ୟ, ସଚ୍ଚିଦାନନ୍ଦ ପରମବ୍ରହ୍ମଙ୍କର ସ୍ୱରୂପକୁ ରୂପବନ୍ତ କରାଇଥାନ୍ତି। ସେହି ଅନୁସାରେ ଏକ ଅଦ୍ୱିତୀୟ ପରମପ୍ରଭୁ ଭକ୍ତମାନଙ୍କ ଭାବନାକୁ ପାଥେୟ କରି ରାମକୃଷ୍ଣ, କାଳୀ, ଦୁର୍ଗା ଆଦି ବହୁ ଭାବରେ ରୂପାୟିତ ହୋଇଯାଆନ୍ତି। ପୃଥିବୀରେ ଅଗଣିତ ବୈଷ୍ଣବମାନେ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କୁ ଇଷ୍ଟ ମାନୁଥିବା ବେଳେ ଆଉ କେତେକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ଇଷ୍ଟ ମାନିଥାନ୍ତି। ଉପାସକ
ନିଜର ଇଷ୍ଟଙ୍କୁ ଉପାସନା କରି ଅଭୀଷ୍ଟ ଫଳ ପ୍ରାପ୍ତ ହୋଇଥାନ୍ତି। ସେହି

ପରି ଶୈବମାନେ ଶିବଙ୍କର ଉପାସନା କଲାବେଳେ ଶାକ୍ତମାନେ ମା କାଳୀ ଦୁର୍ଗା ପ୍ରଭୃତି ଦେବୀମାନଙ୍କର ଉପାସନା କରିଥାନ୍ତି। ଭଗବାନ ମଧ୍ୟ ଭକ୍ତର ଭାବନାକୁ ସୁରକ୍ଷା କରି ସେହି ରୂପ ସେହି ଭାବ ଧାରଣ କରନ୍ତି। ଏହିପରି ପ୍ରେକ୍ଷୀରେ ମନେ ପଡ଼େ ସ୍ନାନ ପୂର୍ଣ୍ଣିମା ଦିନର କଥା। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ତଥା ସୁଦର୍ଶନ ସ୍ନାନ ବେଦୀ ଉପରେ 108 ଗରା ଜଳରେ ଅଭିଷିକ୍ତ ହୁଅନ୍ତି। ସେଦିନ ସୁଦୂରରୁ ଗଣପତି ଭଟ୍ଟ ମହାପ୍ରଭୁଙ୍କର ଦର୍ଶନ କରି ସାଯୁଜ୍ୟ ମୁକ୍ତି ପ୍ରାପ୍ତିର ଆଶାରେ ଶ୍ରୀକ୍ଷେତ୍ର ଆଗମନ କରି ସ୍ନାନ ବେଦୀ ନିକଟକୁ ଗଲେ। ମାତ୍ର ସ୍ନାନ ବେଦୀରେ ସେ ଏ ଗୁଣ ଦେଖୁଛନ୍ତି, ଭାଲୁଣୀ ପରାଏ କାଳିଆ ମୁହଁକୁ ଚାଲୁଣୀ ପରାଏ ଆଖି, ହତାଶା ଓ ନୈରାଶ୍ୟରେ ମୁହଁ ଫେରାଇ ନେଲେ। ଭକ୍ତାଧୀନ ଭଗବାନ ଭାବଗ୍ରାହୀ ନାଥ ଭକ୍ତର ମନୋବେଦନା ବୁଝି କଳାଗୋରା ଦୁଇ ବାଳକ ସ୍ୱରୂପରେ ଡାକ ପକାଇଲେ। ତଡ଼ିତ ବେଗରେ ଧାଇଁଗଲେ ସେ, ଏ କଣ ଦେଖୁଛନ୍ତି, ସେ ସୁନ୍ଦର ଗଜାନନ ବେଶରେ ପ୍ରଭୁ ଶୋଭା ପାଉଛନ୍ତି। ନିଜ ପରମ ଭକ୍ତର ଅଭିଷ୍ଟ ପୂରଣ କରି ଭାବଗ୍ରାହୀ ନାଥ ଭକ୍ତର ଭାବନାକୁ ସାକାର କରିବା ପୂର୍ବକ ତାଙ୍କୁ କୃତାର୍ଥ କରି ସାଯୁଜ୍ୟ ମୁକ୍ତି ପ୍ରଦାନ କରିଛନ୍ତି। ଏତ ଗଲା ଭକ୍ତଙ୍କର କଥା। ଶ୍ରୀକୃଷ୍ଣ ଅବତାରରେ କଂସ, କେଶୀ, ଶକଟା, ଅଘା, ତୃଣାବର୍ତ୍ତ ଓ ବକାସୁର ଆଦି ଅସୁରଗଣ ନିଜ ଭାବନାରେ ପ୍ରଭୁଙ୍କୁ ଶତ୍ରୁମଣି ନିଜେ ତାଙ୍କ ଦ୍ୱାରା ନାଶ ଯାଇ ମଧ୍ୟ ମୁକ୍ତିପ୍ରାପ୍ତି ହୋଇଥିଲେ। ସତ୍ୟଯୁଗରେ ବାମନ ଅବତାରରେ ବଳିକନ୍ୟା ରତ୍ନମାଳା ବାମନଙ୍କର ସୁନ୍ଦର ରୂପରେ ମୁଗ୍ଧ ହୋଇ ତାଙ୍କୁ ସନ୍ତାନ ଭାବରେ ସ୍ତନ୍ୟପାନ କରାଇବାର ଅଭିପ୍ସା ରଖି ଆନନ୍ଦ ପାଇବାକୁ ଇଚ୍ଛା କରିଥିଲା। ମାତ୍ର ଛଳନାରେ ବାମନ ବଳିଙ୍କୁ ପାତାଳଗାମୀ କଲାବେଳେ ତାଙ୍କର ଛଳନାକୁ ନିରୀକ୍ଷଣ କରି ଭାବିଲା, ଏପରି ଛଳନାମୟ ସନ୍ତାନକୁ ମୁଁ ସ୍ତନ୍ୟରେ ବିଷ ଭରି ପାନ କରାଇ ତାକୁ ମାରିଥାନ୍ତି। ସେହି ଭାବନାକୁ ଚରିତାର୍ଥ କରାଇବାକୁ ଯାଇ ପୁତନାର ସ୍ତନ୍ୟପାନ କରି ତାକୁ ମାରିଛନ୍ତି ସତ୍ୟ, ମାତ୍ର ମାତୃତ୍ୱ ପ୍ରଦାନ କରିଛନ୍ତି। ତ୍ରେତୟା ଯୁଗରେ ଶ୍ରୀରାମ ଅବତାରରେ ପିତୃସତ୍ୟ ପାଳି ସୀତାଙ୍କ ବିରହରେ ବନ ମଧ୍ୟରେ ଇତସ୍ତତ ମହାବିରହୀ ଭାବରେ ବୁଲୁଥିବା ବେଳେ ବ୍ରହ୍ମଙ୍କର ଅଙ୍ଗସଙ୍ଗ ପ୍ରାପ୍ତି ନିମିତ୍ତ ଇଚ୍ଛା କରି ଅଗଣିତ ମୁନି ଋଷି ତାଙ୍କ ନିକଟକୁ ଧାଇଁ ଆସିଥିଲେ। ପ୍ରଭୁ ସେମାନଙ୍କୁ ଦ୍ୱାପର ଯୁଗରେ ଭେଟ ହୋଇ ଅଙ୍ଗସଙ୍ଗ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ତାହା ହିଁ ହୋଇଛି ବୃନ୍ଦାବନର ମହାରସରେ ରସମୟ ରସାନନ୍ଦ ପ୍ରଦାନକାରୀ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ସମସ୍ତ ଭାବନାକୁ ଚରିତାର୍ଥ କରି ଅଭିଷ୍ଟ ଆନନ୍ଦ ପ୍ରଦାନ କରିଛନ୍ତି। ସେହି ଦ୍ୱାପର ଯୁଗରେ କୁରୁସଭାସ୍ଥଳରେ ପାପିଷ୍ଟ ଦୁଶାସନ ଦୁର୍ଯ୍ୟୋଧନର ନିର୍ଦ୍ଦେଶରେ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀକୁ ଅନ୍ତପୁରରୁ ବଳପୂର୍ବକ ଭିଡ଼ି ଆଣି ବିବସନା କରାଇବାକୁ ଶତଚେଷ୍ଟା କଲା। ନିଜର ପଞ୍ଚପତିକୁ ଆକୁଳ ନିବେଦନ କରୁଥିଲେ ପାଞ୍ଚାଳୀ, ମାତ୍ର ପଶା ଖେଳରେ ହାରିଥିବାରୁ ପତିମାନେ ନିରୁତ୍ତର ଥିଲେ। ସହଦେବଙ୍କ ପରାମର୍ଶରେ ନିଜର ସଖା କୃଷ୍ଣଙ୍କୁ ନିଜର ଆକୁଳ ନିବେଦନ ଜଣାଇଲେ। ପରିଶେଷରେ ଦୁଇ ବାହୁ ଉର୍ଦ୍ଧକୁ ତୋଳି ପ୍ରଭୁ ଏ ଲଜ୍ଜା ତୁମର କହି ସ୍ଥାଣୁ ପାଲଟି ଗଲେ। ସେ ବସ୍ତ୍ର ଓଟାରି ଓଟାରି ହାଲିଆ ହୋଇଗଲା ଦୁଶାସନ, ପର୍ବତ ପ୍ରମାଣ 56 କୋଟି ବସ୍ତ୍ର, ଏହା କଣ ଏବେ ବିଶ୍ୱାସଯୋଗ୍ୟ? ମାତ୍ର ବିଶ୍ୱାସ ମିଳନ୍ତି ହରି ତର୍କେ ବହୁ ଦୂର। ପ୍ରବାଦ ଅଛି, ପୂର୍ବ ଜନ୍ମରେ ସୂର୍ଯ୍ୟପୁତ୍ର ଶନିଦେବଙ୍କ ବିବାହ ବେଦୀରେ ତାଙ୍କ ପତ୍ନୀକୁ 55 କୋଟି ବସ୍ତ୍ର ପ୍ରଦାନ କରିଥିବା ଏକବଳା ପାର୍ବତୀ ହିଁ ଏ ଜନ୍ମର ଯାଜ୍ଞସେନୀ। ପ୍ରବାଦ ଅଛି, ଦେଇଥିଲେ ପାଇ, ନ ଦେଇଥିଲେ ପଡ଼ିଆ ବିଲରେ ଗୋଧନ ଚରାଇ। ସେ ତ ଗଲା ଅନ୍ୟ ଯୁଗମାନଙ୍କର କଥା। ଏହି ଯୁଗରେ ରଘୁ ଅର୍ଖିତ ବା ରାଘବ ଦାସ, ଯିଏକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ, ଦିନେ ସେ ଗ୍ରୀଷ୍ମକାଳରେ ମଧ୍ୟାହ୍ନରେ ଧ୍ୟାନ କରୁଥାନ୍ତି। ତାଙ୍କର ଶରୀରକୁ ଗ୍ରୀଷ୍ମ ତାପରୁ ରକ୍ଷା କରିବାକୁ ନିଜେ ମହାପ୍ରଭୁ ଅଣସର ଘର ତାଟି ଆଣି ତାଙ୍କୁ ଘୋଡ଼ାଇ ଦେଲେ। ଧ୍ୟାନଭଙ୍ଗ ପରେ ରାଘବ ଦାସ ତାହା ଜାଣିପାରି ସୋଲ ଫୁଲ କାଠିରେ ନିର୍ମିତ ଟାହିଆ ନିର୍ମାଣ କରି ମହାପ୍ରଭୁଙ୍କ ମସ୍ତକରେ ମଣ୍ଡନ କରିଦେଲେ। ସେହି ଭକ୍ତଙ୍କର ସ୍ମୃତି ବହନ କରି ଆଜି ବି ମହାପ୍ରଭୁ ରଥାରୂଢ଼ ହେଲାବେଳେ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ପରିହିତ ହୋଇ ରଥାରୂଢ଼ ହୋଇ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ମନୁଷ୍ୟର ସକଳ ଭାବନା, ଚିନ୍ତା, ଚେତନା ଓ ଏକାଗ୍ରତା ପରେ ମଧ୍ୟ ଅନେକ ସମୟରେ ସଫଳତା ମିଳେ ନାହିଁ। ଉତ୍ତମ ଚିନ୍ତା ବା ଭାବନା ସମ୍ପନ୍ନ ଜୀବର ଫଳ ଉତ୍ତମ ହୋଇଥାଏ। ସମାଜରେ ପରୋପକାରୀ ବ୍ୟକ୍ତି ପରୋକ୍ଷ ଭାବରେ ପ୍ରତିଉପକାର ପ୍ରାପ୍ତ ହୋଇଥାନ୍ତି, ପର ନିନ୍ଦୁକମାନେ ମଧ୍ୟ ତାର ପ୍ରତିଫଳ ଭୋଗ କରନ୍ତି। ନାରୀଟିଏ ତାର ଗୃହକର୍ମରେ ପ୍ରବୃତ୍ତ ହେଲାବେଳେ ନିଜର ଭାବନା ଅନୁସାରେ ଫଳ ଲାଭ କରିଥାଏ। ଯେଉଁ ନାରୀ ନିଜର ତ୍ୟାଗପୂତ ଜୀବନ ଜୀ ରନ୍ଧନାଦି କର୍ମ କଲାବେଳେ ପରିବାରରେ ସମସ୍ତଙ୍କ ପ୍ରତି ଶୁଭକାମନା ରଖିଥାଏ, ତାର ସେହି ଶୁଭେଚ୍ଛା ସମ୍ବଳିତ ଭାବନା ବାୟୁରେ ଗନ୍ଧ ପ୍ରସାରିତ ହେବା ପରି ଧୀରେ ଧୀରେ ପ୍ରତିଟି ହୃଦୟକୁ ସ୍ପର୍ଶ କରିଯାଏ। ପ୍ରକାରାନ୍ତରରେ ପ୍ରତିଟି ହୃଦୟରେ ସେହି ଭାବନାର ପ୍ରତିଫଳନ ହୁଏ। ଭାବନାକୁ କେହି ଦେଖିପାରୁ ନାହିଁ ସତ୍ୟ, ତାର ପ୍ରତିଫଳକୁ ମଧ୍ୟ କେହି ଦେଖିପାରୁ ନାହିଁ, ମାତ୍ର ଯେମିତି ବୁଣିବା ସେମିତି କାଟିବା। ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି, ଜାମନ ଯେପରି ତା ପାଇଁ ସେପରି, ସଞ୍ଚି ରଖ

0: ଥାଏ ବିଶ୍ୱ, ଉଚ୍ଚ ମନା ଉଚ୍ଚେ ଅମୃତ ଲଭଇ ନୀଚ ମନା ଲଭେ ବିଷ, ଏହି ପ୍ରକ୍ରିୟା ଅନବରତ ଚାଲୁ ରହିଛି। ଅତୀତରେ ସନ୍ତାନ ସମ୍ଭବା ମା ମାନେ ନିଜର ଉଚ୍ଚତର ଭାବନା କାରଣରୁ ଉନ୍ନତ ଚିନ୍ତା ଚେତନାଯୁକ୍ତ ସନ୍ତାନ ପ୍ରାପ୍ତ ହୋଇଥିଲେ। ସକଳ ଭାବନା ସହ ଭଗବାନଙ୍କର ଅନୁମୋଦନ ମିଶିଗଲେ ତାହା ଫଳବତୀ ହୋଇଯାଏ, ସମସ୍ତ ଭାବନା ସାକାର ହୋଇଯାଏ। ପ୍ରକୃତରେ ସମସ୍ତ ସେବା ମଧ୍ୟରେ ଦେଶ ପ୍ରତି ଅନୁରକ୍ତ ଭାବନା ଅତ୍ୟନ୍ତ ଦୁର୍ଲଭ। ଯେଉଁ ମାଟିର ପାଣି ପବନରେ ଆମର ସୃଷ୍ଟି ଓ ସ୍ଥିତି, ସେହି ମାଟି ମାଆର ଅବଦାନ ପ୍ରତି କୃତଜ୍ଞତାର ନିଦର୍ଶନ ଦେଖାଇବାକୁ ହେବ। ପ୍ରବାଦ ଅଛି, ଜଗତ ତୁମ୍ଭର ନୁହେଁ ତୁମ୍ଭେ ଜଗତର, କ୍ଷତି ତେଜି ଲାଭେ ତାର ହୁଅ ଅଗ୍ରସର। ଯେ ଜଗତେ ତୁମ୍ଭ ତନୁ ହୋଇଛି ପାଳିତ, ତା କାର୍ଯ୍ୟରେ କର ସଦା ତନୁକୁ ଚାଳିତ। ଅର୍ଥାତ୍ ନିଜର ଭାବନାକୁ ଜଗତର ହିତ ସାଧନ ଉଦ୍ଦେଶ୍ୟରେ ଲଗାଇବାକୁ ହେବ। ଆମେ ପରମେଶ୍ୱରଙ୍କୁ ବହୁ ଭାଗରେ ବିଭକ୍ତ କଲେ ମଧ୍ୟ ସେ ଆମ ଭାବନା ଅନୁସାରେ ଫଳ ପ୍ରଦାନ କରନ୍ତି। କବିର କଳ୍ପନାର ମଧୁଛନ୍ଦ ଦେଇ କବିତାର ପ୍ରବହମାନ ଧାରା ଜନମାନସକୁ ପ୍ରଭାବିତ କରେ। ବୈଜ୍ଞାନିକର ଭାବନାକୁ ସାକାର କରିବାକୁ ଅନବରତ ପ୍ରୟାସ ତାଙ୍କୁ ଶତ ବିଫଳତା ମଧ୍ୟ ଦେଇ ସଫଳତାର ସୋପାନରେ ପହଞ୍ଚାଇ ଦିଏ। ନିରଳସ ସାଧକମାନଙ୍କର ସାଧନା କେବେ ବିଫଳ ହୁଏ ନାହିଁ। ଆମ ଭାରତୀୟ ସଂସ୍କୃତିରେ ଲିପିବଦ୍ଧ ରହିଛି, ଭାବ ହି ବିଦ୍ୟତେ ଦେବ ନ ପାଷାଣେ ନ ମୃଣ୍ମୟେ। ତେଣୁ ନିଜ ନିଜର ଭାବନାକୁ ଲୋକହିତକର ମାର୍ଗରେ ପରିଚାଳିତ କଲେ ଜନ୍ମ ଓ ଜୀବନ ଧନ୍ୟ ହେବ।
1: ଶୁଣିଲେ ଆଲୋଚନା, ଯେପରି ଭାବନା ସେପରି ଫଳ। ଆଲୋଚନା କଲେ ବିଶ୍ୱ ମୈତ୍ରୀ ନାୟକ। ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ଫଳାଫଳ ସହିତ ଜଡ଼ିତ, ତାହା ବ୍ୟକ୍ତିଗତ ହେଉ ଅବା ସାମୂହିକ। ତେବେ ସକାରାତ୍ମକ ଚିନ୍ତାଧାରା ମଣିଷକୁ ମହନୀୟ କରିଥାଏ, ତାକୁ ମହାମନୀଷୀ ପର୍ଯ୍ୟାୟରେ ପହଞ୍ଚାଇ ଦିଏ। ଠିକ୍ ସେହିପରି ଚିନ୍ତା ଖାଏ ଗଣ୍ଡି ଉକ୍ତି ଭଳି ନକାରାତ୍ମକ ଚିନ୍ତାଧାରା ତାକୁ କେବଳ ଯେ ଶାରୀରିକ ସ୍ତରରେ ଅସୁସ୍ଥ କରିଦିଏ ତା ନୁହେଁ, ମାନସିକ ସ୍ତରରେ ମଧ୍ୟ ତାକୁ ରୁଗ୍ଣ କରି ବିପର୍ଯ୍ୟୟ ଘଟାଏ। ଏକଥାକୁ ଆମେ ଆଦୌ ଭୁଲିଯିବା ଉଚିତ ନୁହେଁ।

0: ସ୍ୱାଧୀନତା ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରେ। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ଏହି ସ୍ୱାଧୀନତା ସଂଗ୍ରାମ ବୀରତ୍ୱ ଶୌର୍ଯ୍ୟ ତ୍ୟାଗର ଗାଥା। ଏହାକୁ ପାଇବାକୁ କେତେ ସଂଘର୍ଷ କରିବାକୁ ପଡ଼ିଛି ତାହା କହିବା ବାହୁଲ୍ୟ ମାତ୍ର। କିଏ ପ୍ରତ୍ୟକ୍ଷ ଭାବେ ତ କିଏ ପରୋକ୍ଷ ଭାବେ ଏଥିରେ ସାମିଲ ହୋଇଥିଲେ। ଅନେକ ମହାମନୀଷୀଙ୍କ କଲମମୁନରୁ ଝରି ପଡ଼ିଥିଲା ଦେଶପ୍ରେମର କବିତା, ଯାହାକି ଦେଶର ଆବାଳ ବୃଦ୍ଧ ବନିତାଙ୍କ ମନରେ ଭରିଦେଇଥିଲା ଜାତି ପ୍ରେମ ବହ୍ନି। ସେହିଭଳି ଥିଲା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ଆମର ଜାତୀୟ ଗୀତ ବନ୍ଦେ ମାତରମ୍। ଏ ବର୍ଷ ଏହି ବନ୍ଦେ ମାତରମ୍ ଗୀତର 150 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ତା ସହିତ ପାଳନ କରାଯାଉଛି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ। ଏ ସମ୍ପର୍କରେ ଅଧ୍ୟାପିକା ଡକ୍ଟର ଗାୟତ୍ରୀ କର କୁହନ୍ତି,
1: 2026 ମସିହାରେ 9 ଅଗଷ୍ଟରୁ 17 ଅଗଷ୍ଟ ପର୍ଯ୍ୟନ୍ତ ସାରା ଦେଶରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପାଳନ କରାଯାଉଅଛି। ଚଳିତ ବର୍ଷର ଏହି ଅଭିଯାନର ଏକ ବିଶେଷ ଐତିହାସିକ ମହତ୍ଵ ରହିଛି, କାରଣ ଆମେ ମହାନ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ କରୁଛୁ। ଏହି ଜାତୀୟ ଉଦ୍ବୋଧନ ଆମ ସ୍ୱାଧୀନତା ସଂଗ୍ରାମରେ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଦେଇଥିଲା। ବନ୍ଦେ ମାତରମ୍ କେବଳ 2 ଶବ୍ଦ ନୁହେଁ, ଏହା ହେଉଛି ମାତୃଭୂମି ପ୍ରତି ଶ୍ରଦ୍ଧା, ଭକ୍ତି ଓ ତ୍ୟାଗର ଏକ ଅମର ଅଭିବ୍ୟକ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ବନ୍ଦେ ମାତରମ୍ ଲକ୍ଷ ଲକ୍ଷ ଭାରତୀୟଙ୍କ ମନରେ ସାହସ ଓ ଦେଶପ୍ରେମର ଅଗ୍ନି ଜଳାଇଥିଲା। ଅନେକ ସ୍ୱାଧୀନତା ସଂଗ୍ରାମୀ ଏହି ଉଦ୍ଘୋଷ ସହିତ ମାତୃଭୂମି ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଆଜି ଆମେ ସ୍ୱାଧୀନ ଭାରତର ନାଗରିକ, ଆମେ ସ୍ୱାଧୀନତାର ମୂଲ୍ୟକୁ ବୁଝିବା ଦରକାର, କାରଣ ଏହି ସ୍ୱାଧୀନତା ଆମକୁ ଉପହାରରେ ମିଳିନାହିଁ। ଏହା ପଛରେ ରହିଛି ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନ। ଆମ ତ୍ରିରଙ୍ଗା ମଧ୍ୟ ଆମ ସ୍ୱାଧୀନତାର ଏକ ଜୀବନ୍ତ ପ୍ରତୀକ। ଏହା ଗଣତନ୍ତ୍ର, ଏକତା ଓ ଅଖଣ୍ଡତାର ପ୍ରତୀକ। ତ୍ରିରଙ୍ଗାର କେଶରୀ ରଙ୍ଗ ଆମକୁ ସାହସ, ତ୍ୟାଗ ଓ ନିଷ୍ଠାର ବାର୍ତ୍ତା ଦିଏ। ଧଳା ରଙ୍ଗ ଆମକୁ ଶାନ୍ତି ଓ ସତ୍ୟର ପଥରେ ଚାଲିବାକୁ ପ୍ରେରଣା ଦିଏ। ସବୁଜ ରଙ୍ଗ ଆମର ସମୃଦ୍ଧି, ଉନ୍ନତି ଓ ପ୍ରକୃତି ସହିତ ଆମର ସମ୍ପର୍କକୁ ପ୍ରତିଫଳିତ କରେ, ଏବଂ ମଧ୍ୟଭାଗରେ ଥିବା ଅଶୋକ ଚକ୍ର ଆମକୁ ନିରନ୍ତର ଗତି ଓ କର୍ତ୍ତବ୍ୟ ପଥରେ ଆମକୁ ବଢ଼ିବାର ପ୍ରେରଣା ଦିଏ। ସେଥିପାଇଁ ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଦି ଟ୍ରାଇକଲର୍ ଇଜ୍ ଦ ପ୍ରାଇଡ୍ ଅଫ୍ ଏଭ୍ରି ଇଣ୍ଡିଆନ୍ ଆଣ୍ଡ ଦି ସିମ୍ବଲ୍ ଅଫ୍ ଆୱାର ୟୁନିଟି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶ ପ୍ରେମର ଭାବନାକୁ ଜାଗ୍ରତ କରିବାର ଏକ ମହାନ ଜନ ଆନ୍ଦୋଳନ ହର୍ ଘର୍ ତ୍ରିରଙ୍ଗା। ହର୍ ଘର୍ ତ୍ରିରଙ୍ଗା ଆମକୁ ଜାତୀୟ ପତାକା ଉତ୍ତୋଳନ କରି ଦେଶ ପ୍ରତି ଆମର ଭଲ ପାଇବା ପ୍ରକାଶ କରିବାକୁ ଆହ୍ୱାନ କରୁଛି। 2022 ମସିହାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ବ୍ୟାପକ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ ହୋଇଛି। କିନ୍ତୁ ଆମେ ମନେ ରଖିବା ଦରକାର, ଦେଶପ୍ରେମ କେବଳ ଅଗଷ୍ଟ ମାସରେ ତ୍ରିରଙ୍ଗା ଉଡ଼ାଇବାରେ ସୀମିତ ନୁହେଁ। ପ୍ୟାଟ୍ରିଓଟିଜିମ୍ ଇଜ୍ ନଟ୍ ଓନ୍ଲି ଏବାଉଟ୍ ଲଭିଂ ଦ କଣ୍ଟ୍ରି, ଇଟ୍ ଇଜ୍ ଅଲ୍ସୋ ସର୍ଭିଂ ଦ କଣ୍ଟ୍ରି। ସଚ୍ଚୋଟ ଭାବେ ନିଜ କର୍ତ୍ତବ୍ୟ ପାଳନ କରିବା, ଦେଶର ଆଇନକୁ ସମ୍ମାନ କରିବା, ପରିବେଶର ସୁରକ୍ଷା କରିବା, ଅନ୍ୟମାନଙ୍କୁ ସମ୍ମାନ ଦେବା, ସମାଜର ଦୁର୍ବଳ ବର୍ଗଙ୍କୁ ସାହାଯ୍ୟ କରିବା, ଏସବୁ ମଧ୍ୟ ଦେଶପ୍ରେମର ଗୋଟିଏ ଗୋଟିଏ ଅଂଶ। ବିଶେଷ କରି ଯୁବପିଢ଼ି ପାଇଁ ହର୍ ଘର୍ ତ୍ରିରଙ୍ଗା ଏକ ମହାନ ସନ୍ଦେଶ ବହନ କରେ। ଆମେ ଆମର ଇତିହାସକୁ ଜାଣିବା, ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସ୍ମରଣ କରିବା ଏବଂ ଦେଶର ଭବିଷ୍ୟତ ଗଠନରେ ନିଜର ଦାୟିତ୍ୱ ନିଭାଇବା। ଆସନ୍ତୁ ଏହି ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଆମେ ସମସ୍ତେ ଯୋଗଦେବା, ଘରେ ତ୍ରିରଙ୍ଗା ଉଡ଼ାଇବା ସହିତ ତାହାର ମର୍ଯ୍ୟାଦା ଓ ସମ୍ମାନ ରକ୍ଷା କରିବା। ଆମ ଘରେ ତ୍ରିରଙ୍ଗା ଉଡ଼ୁ, ଆମ ହୃଦୟରେ ଦେଶପ୍ରେମ ଜାଗ୍ରତ ହେଉ ଏବଂ ଆମ କର୍ମରେ ଭାରତର ଗୌରବ ପ୍ରତିଫଳିତ ହେଉ। ଆସନ୍ତୁ ଏକ ସ୍ୱରରେ କହିବା ବନ୍ଦେ ମାତରମ୍, ଜୟ ହିନ୍ଦ୍।

0: ଶୁଣିଲେ ନାରୀ ମହଲ।
1: ଜିଏସ୍ଟି କାଉନସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରିଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ଲାଭପ୍ରଦ ହେବ, କାହିଁକି ନା ଆଗରୁ LIC ରିହାତି ମିଳିଥିଲା, ଆଉ ଏବେ GST ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଛାତ୍ରଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଭାରତର ପରିବେଶଗତ ଐତିହ୍ୟରେ ହାତୀ ଏକ ଅବିଚ୍ଛେଦ୍ୟ ଅଂଶ କହିଲେ ପ୍ରଧାନମନ୍ତ୍ରୀ। ଏବଂ ସିନ୍କୋ ଫିଲ୍ଡ କପ୍ର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ। ନିଟ୍ ପ୍ରସଙ୍ଗରେ ଛାତ୍ର ଆନ୍ଦୋଳନ ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଅଭିଯୋଗ ସମେତ ବିଭିନ୍ନ ବିଷୟକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ପରେ ରାଜ୍ୟସଭାକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମନ୍ତ୍ରୀମାନେ ନିଜ ମନ୍ତ୍ରଣାଳୟ ସମ୍ବନ୍ଧୀୟ କାର୍ଯ୍ୟାନ୍ୱୟନ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରତିରକ୍ଷା, ଅର୍ଥ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି, କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ, କୋଇଲା, ଖଣି ଓ ଇସ୍ପାତ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ଏହି ସମୟରେ ସିପିଏମ୍ ସଦସ୍ୟ ଜନ୍ ବ୍ରିଟାସ ଗୃହରେ ଜଣେ ସଦସ୍ୟ ତାଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ କହିଛନ୍ତି, ଗୃହରେ ଅନ୍ୟ ସଦସ୍ୟମାନଙ୍କ ଭାଷଣରେ ବାଧା ସୃଷ୍ଟି ସମୟରେ କିଛି ସଦସ୍ୟଙ୍କ ଅମର୍ଯ୍ୟାଦାପୂର୍ଣ୍ଣ ମନ୍ତବ୍ୟ ଦିଆଯାଇଥିବା ଘଟଣା ତାଙ୍କ ନଜରକୁ ଆସିଛି। ସେ ସଦସ୍ୟମାନଙ୍କୁ ସତର୍କ ରହିବାକୁ ଏବଂ ସହକର୍ମୀ ସଦସ୍ୟମାନଙ୍କ ଭାବନାକୁ ଆଘାତ ନ ଦେବାକୁ ପରାମର୍ଶ ଦେଇଛନ୍ତି। ତେବେ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଅଧ୍ୟକ୍ଷ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଅନୁରୂପ ଭାବେ ନିଟ୍ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ହେବାରୁ ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ଓ ଅଯୋଧ୍ୟା ରାମମନ୍ଦିର ଦାନରେ ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ଆଜି ଦେଶ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରୁଛି। ଦେଶର ଯୁବପିଢ଼ି ଶିକ୍ଷା, ବିଜ୍ଞାନ, ମହାକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟୋଗୀକରଣ ସମେତ ବିଭିନ୍ନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦେଶର ଯୁବପିଢ଼ିଙ୍କ ଦକ୍ଷତା ସାରା ବିଶ୍ୱରେ ସ୍ୱୀକୃତି ଲାଭ କରୁଛି। ଯୁବପିଢ଼ି ମଧ୍ୟ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା ଚାହୁଁଛନ୍ତି ବୋଲି ଶ୍ରୀ ବିର୍ଲା କହିଛନ୍ତି। ବାଚସ୍ପତି ସମସ୍ତ ବିରୋଧୀ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚଳାଇବାକୁ ସହଯୋଗ କରିବା ନିମନ୍ତେ ନିବେଦନ କରିଥିଲେ। ସେ କହିଛନ୍ତି, ନୀତି ଓ ମତାମତକୁ ନେଇ ମତଭେଦ ଥାଇପାରେ, କିନ୍ତୁ ଦେଶର ଜନସାଧାରଣ ସଂସଦ ଚାଲୁ ଚାହାନ୍ତି। ଶ୍ରୀ ବିର୍ଲା କହିଛନ୍ତି, ସରକାର ବିରୋଧୀଙ୍କ ଦାବି ଗ୍ରହଣ କରିଛନ୍ତି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜର ବିବୃତ୍ତି ରଖିବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ଶାସକ ଓ ବିରୋଧୀ ଉଭୟ ପକ୍ଷ ସହମତି ସୃଷ୍ଟି କରିବା ଓ ଆଲୋଚନାରେ ଭାଗ ନେବା ଉଚିତ ବୋଲି କହିଛନ୍ତି। ସଂସଦର ମର୍ଯ୍ୟାଦାହାନି ନ କରିବାକୁ ଏବଂ ଗୃହରେ ଶୂନ୍ୟକାଳ ଚାଲିବାକୁ ଦେବା ପାଇଁ ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ନିବେଦନ କରିଥିଲେ। କିନ୍ତୁ ବିରୋଧୀ ସଦସ୍ୟମାନେ ନିଜ ଆସନରେ ଠିଆ ହୋଇ ସେମାନଙ୍କ ଦାବି ଦୋହରାଇଥିଲେ। ବିରୋଧୀ ସଦସ୍ୟଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ସଂସଦରେ ଛାତ୍ରମାନଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସଂସଦ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଶାହା କହିଛନ୍ତି, ସରକାରଙ୍କର କିଛି ଲୁଚାଇବାର ନାହିଁ। ବିରୋଧୀ ଦଳ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି ଅପରାହ୍ନ 2 ସୁଦ୍ଧା ବାଚସ୍ପତିଙ୍କୁ ନୋଟିସ୍ ଦେଇପାରିବେ, ଯଦ୍ୱାରା ଅପରାହ୍ନ 3 ଆଲୋଚନା ଆରମ୍ଭ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି।
2: ଆଜ 3 ବଜେ ତକ ସ୍ପିକର ସାହବକୁ ବୋ ପତ୍ର ଦେଦେ 3 ବଜେ ସେ ଲେକର କଲ 3 ବଜେ ତକ ସଭି ପ୍ରକାର କି ଚର୍ଚ୍ଚା କେ ଲିଏ ହମ ତୈୟାର ହେ ମେଁ ସଦନ ମେ ହି ବୈଠୁଙ୍ଗା ସବକୋ ସୁନୁଙ୍ଗା ଔର ସବ ଚିଜୋ କା ଜବାବ ଦୁଙ୍ଗା। ସରକାର କେ ପାସ ଛୁପାନେ କେ ଲିଏ କୁଛ ନହିଁ। ଦେଶ କି ଜନତା କେ ସାମନେ ସାରି ଚିଜେ ସ୍ପଷ୍ଟ ହୋ ଯାଏ, ଦୁଧ କା ଦୁଧ ଔର ପାନି କା ପାନି ହୋ ଯାଏ।
1: ଶ୍ରୀ ଶାହା କହିଛନ୍ତି, ସରକାର ଆଲୋଚନା ନେଇ ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପୂର୍ବରୁ ସ୍ୱଷ୍ଟ କରିସାରିଛନ୍ତି। ଏହା ସତ୍ତ୍ୱେ ବିରୋଧୀ ଦଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

0: ଛନ୍ତି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଟ୍ରାଏମ୍ପ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍ ମାଇ ଲାଇଫ୍ ମାଇ ଷ୍ଟ୍ରଗଲ୍ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ କୋବିନ୍ଦଙ୍କ ଜୀବନ ବିଷୟରେ, ତାଙ୍କର ବୁଝାମଣା ଓ ତାଙ୍କ ଦକ୍ଷତା ବିଷୟରେ ତାଙ୍କର ଜ୍ଞାନ ଆଧାରରେ ସେ ନିଶ୍ଚିତ ଯେ ଏହି ଆତ୍ମଜୀବନୀ ଭାରତୀୟ ଗଣତନ୍ତ୍ର ଓ ସମାଜ ପାଇଁ ଏକ ବହୁମୂଲ୍ୟ ସମ୍ପତ୍ତି ହୋଇ ରହିବ। ଶ୍ରୀ ମୋଦି ଆହୁରି କହିଛନ୍ତି ଶ୍ରୀ କୋବିନ୍ଦଙ୍କ ଜୀବନଯାତ୍ରା ଓ ସମାଜ ଏବଂ ଦେଶ ପ୍ରତି ତାଙ୍କର ଅବଦାନ ବିଷୟରେ ବହୁତ କିଛି ବିସ୍ତୃତ ଭାବରେ କୁହାଯାଇପାରିବ। ସେ କହିଛନ୍ତି ପୁସ୍ତକ ଉନ୍ମୋଚନ କେବଳ ଏକ ପ୍ରାରମ୍ଭିକ ଆଭାସ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ଏହାର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ସେ ଲୋକମାନଙ୍କୁ ଏହି ବହି ପଢ଼ିବାକୁ ଉତ୍ସାହିତ କରିଛନ୍ତି।
1: ଆମେ ଭବିଷ୍ୟତରେ କୋବିନ୍ଦ ଜୈସେ ଅନେକ ଯୁବା ଚାହିଁବେ ଯୋ ପରେଶାନିଓ ସେ ପରାସ୍ତ ନ ହୋ ଯୋ ମୁସ୍କିଲୋ ସେ ମାୟୁସ ନ ହୋ ବଲ୍କି अपनी मेहनत से हर मंजिल को आसान बनाने का हौसला रखे। इसी बदलाव से सशक्त भारत के निर्माण का संकल्प पूरा होगा। यही से आत्मनिर्भर और विकसित भारत का रास्ता बनेगा।
0: ଏହି ଆତ୍ମଜୀବନୀରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜୀବନଯାତ୍ରାରେ ଏକ ଗଭୀର ବ୍ୟକ୍ତିଗତ ବିବରଣୀ ପ୍ରଦାନ କରାଯାଇଛି, ଯେଉଁଥିରେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକରୁ ତାଙ୍କ ସାର୍ବଜନୀନ ଜୀବନ ଏବଂ ଭାରତର 14ତମ ରାଷ୍ଟ୍ରପତି ଭାବେ ସେବା କରିବା ପର୍ଯ୍ୟନ୍ତ ତାଙ୍କର ଅନୁଭୂତି ମୂଲ୍ୟବୋଧ ବିଷୟରେ ଧାରଣା ଦେଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବନ୍ଦେ ମାତରମ୍ର ଭାବନା ଭାରତର ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲା ଓ ଆଜି ମଧ୍ୟ ଦେଶର ପରିଚୟକୁ ସୁଦୃଢ଼ କରିଚାଲିଛି। ଭାରତୀୟ ଜାତୀୟ ସଙ୍ଗୀତର 150 ବର୍ଷ ପୂର୍ତ୍ତି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହର୍ ଘର ତ୍ରିରଙ୍ଗା ବାଇକ୍ ର୍ୟାଲିର ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଉପରାଷ୍ଟ୍ରପତି ଆହୁରି କହିଛନ୍ତି ବନ୍ଦେ ମାତରମ୍ର ଶବ୍ଦଗୁଡ଼ିକ ଦେଶପ୍ରେମ ଜାଗ୍ରତ କରିଥିଲା ଏବଂ ଔପନିବେଶିକ ଶାସନ ବିରୋଧରେ ସଂଗ୍ରାମରେ ବିଭିନ୍ନ ଅଞ୍ଚଳ ଭାଷା ଧର୍ମ ଓ ପୃଷ୍ଠଭୂମିର ଲୋକଙ୍କୁ ଏକତ୍ରିତ କରିଥିଲା। ସେ ବୀର ସାବରକର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ତିରୁପୁର କୁମାରଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଇ କହିଥିଲେ ଯେ ସେମାନଙ୍କ ସାହସ ବନ୍ଦେ ମାତରମ୍ର ଭାବନାକୁ ଜୀବନ୍ତ ରଖିଛି। ସେ ଲୋକମାନଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ଭାଗ ନେବାକୁ ଏବଂ ଏହାର ପ୍ରସାର କରିବାକୁ ନିବେଦନ କରିଛନ୍ତି। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ବିଶ୍ୱ ହାତୀ ଦିବସ ପାଳନ କରାଯାଉଛି। 2011 ଏହି ଦିବସ ପାଳିତ ହୋଇଆସୁଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ଓଡ଼ିଶାରେ ଏହି ସଂଖ୍ୟା 2,000 ଅଧିକ ହେବ ବୋଲି କୁହାଯାଉଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏହି ବୃହତ୍କାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ହାତୀ ଭାରତର ପରିବେଶଗତ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର 60%ରୁ ଅଧିକ ବନ୍ୟ ଏସୀୟ ହାତୀ ଭାରତରେ ଅଛନ୍ତି। ଦେଶରେ 33 ହାତୀ ସଂରକ୍ଷଣ ସ୍ଥାନ ରହିଛି ଏବଂ ସେମାନଙ୍କର ଦୀର୍ଘକାଳୀନ ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହାତୀ ସୁରକ୍ଷା କ୍ଷେତ୍ରରେ ବନ କର୍ମଚାରୀ, ବୈଜ୍ଞାନିକ, ପଶୁ ଚିକିତ୍ସକ, ମାହୁନ୍ତ ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି ପରିବେଶଗତ ଐତିହ୍ୟରେ ହାତୀ ହେଉଛି ଏକ ଜୀବନ୍ତ ପ୍ରତୀକ। ଏସୀୟ ହାତୀଗୁଡ଼ିକ ଭାରତର ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ଡିସେମ୍ବର 17 ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2000 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସମାଜ ଗଠନରେ ଯୁବବର୍ଗଙ୍କ ଭୂମିକା ଏବଂ ଅବଦାନକୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଆମେରିକାର ସେଣ୍ଟ ଲୁଇସ୍ଠାରେ ଅନୁଷ୍ଠିତ ସିନ୍କ୍ୟୁ ଫିଲ୍ଡ କପ୍ର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ଉଜ୍ବେକିସ୍ତାନର ଜାଖୋବିର୍ ସିନ୍ଦାରୁବୁଙ୍କୁ ପରାସ୍ତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କର ପ୍ରଥମ ବିଜୟ। ପ୍ରଜ୍ଞାନନ୍ଦ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। କୁଇନ୍ପନ୍ ଓପନିଂରୁ ଆରମ୍ଭ ହୋଇଥିବା ଏହି ଖେଳର ଶେଷ ଭାଗରେ ସେ ଧୀରେ ଧୀରେ ନିଜର ସ୍ଥିତି ମଜବୁତ କରି ବିଜୟ ଲାଭ କରିଛନ୍ତି। ଇମ୍ଫାଲର ଖୁମାନ ଲାମକା ମେନ୍ ଷ୍ଟାଡିୟମ୍ଠାରେ ଆଜି ଅପରାହ୍ନ 4 ଗ୍ରୁପ୍ ଡି ମ୍ୟାଚ୍ରେ ନାରୋକୋ ଫୁଟବଲ କପ୍ ଏବଂ ଫୁଟବଲ କ୍ଲବ ରେଙ୍ଗଡ଼ାଇ ମଧ୍ୟରେ ମୁକାବିଲା ହେବ। ସେହିପରି ଗ୍ରୁପ୍ ବି ମ୍ୟାଚ୍ରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନଠାରେ ମହମ୍ମଦ ସ୍ପୋର୍ଟିଂ କ୍ଲବ ଏବଂ ଇଣ୍ଡିଆନ୍ ଆର୍ମି ଫୁଟବଲ ଲିଗ୍ ମଧ୍ୟରେ ରାତି 7 ଖେଳ ଅନୁଷ୍ଠିତ ହେବ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଛାତ୍ରଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ହେବ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟରୀ ପରୀକ୍ଷା ଫଳ ପ୍ରକାଶ ପାଇବ ଆଜି ଅପରାହ୍ନରେ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜି ଅନୁଷ୍ଠିତ ହେଉଛି ଚିତାଲାଗି ନୀତି। ଅପରାହ୍ନ 2-5 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗର ସୂଚନା। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ଅପରାହ୍ନ 4:30ରେ ପ୍ରକାଶ ପାଇବ। ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଦ୍ୱିତୀୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଆସନ୍ତା 17 ତାରିଖରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ରୁ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ସୂଚନା ମିଳିଛି। ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ୍ରେ ପ୍ରକାଶିତ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 2825 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ନାମଲେଖା ପ୍ରକ୍ରିୟା ଆସନ୍ତା 14 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଦାରୁ ବିଗ୍ରହଙ୍କୁ ଦୈତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। 3 ବାଡ଼ର ବାଡ଼ଗ୍ରାହୀ ଓ ଦୈତାପତି ସେବକମାନେ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି କରାଇବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ୱେତ ହୀରାଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ। ବଡ଼ଠାକୁର ବଳଭଦ୍ର ନୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2:00ରୁ ସନ୍ଧ୍ୟା 7:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଚିତାଲାଗି ଅମାବାସ୍ୟା ପାଳନ ଅବସରରେ ଆଜି ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। କୃଷିବର୍ଷ ଆରମ୍ଭର ପ୍ରଥମ ପର୍ବ ରୂପେ ବିବେଚିତ ଏହି ପର୍ବ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ପାଳନ କରାଯାଇଥାଏ। ଏହି ଅବସରରେ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ଔଷଧୀୟ ଗୁଳ୍ମ ଓ ବୃକ୍ଷର ଡାଳପତ୍ର ଘର ଦୁଆର ଏବଂ ଗୁହାଳ ଚାରିପଟେ ପୋତା ଯାଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବନ୍ଦେ ମାତରମ୍ର ଭାବନା ଭାରତର ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲା ଓ ଆଜି ମଧ୍ୟ ଏହା ଦେଶର ପରିଚୟକୁ ସୁଦୃଢ଼ କରିଚାଲିଛି। ଜାତୀୟ ସଙ୍ଗୀତର 150 ବର୍ଷ ପୂର୍ତ୍ତି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହର୍ ଘର୍ ତିରଙ୍ଗା ବାଇକ୍ ର୍ୟାଲିର ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ବନ୍ଦେ ମାତରମ୍ର

ଗୁଡ଼ିକ ଦେଶପ୍ରେମ ଜାଗ୍ରତ କରିଥିଲା। ଔପନିବେଶିକ ଶାସନ ବିରୋଧରେ ସଂଗ୍ରାମରେ ବିଭିନ୍ନ ଅଞ୍ଚଳ, ଭାଷା, ଧର୍ମ ଓ ପୃଷ୍ଠଭୂମିର ଲୋକଙ୍କୁ ଏକତ୍ରିତ କରିଥିଲା। ନବରଙ୍ଗପୁରରେ ଆଜି ହର୍ ଘର୍ ତ୍ରିରଙ୍ଗା ଓ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ ଓ ଆକର୍ଷଣୀୟ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏହି ଶୋଭାଯାତ୍ରାରେ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ରାଲିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇ ଭବାନୀପାଟଣାସ୍ଥିତ ଷ୍ଟାଚ୍ୟୁ ଛକ ଦେଇ ପୁଣି ବିଶ୍ୱବିଦ୍ୟାଳୟ ପରିସରକୁ ଫେରିଥିଲା। ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ର ଅଭ୍ୟାସ ଆରମ୍ଭ ହୋଇଛି। 51ଟି କଣ୍ଟିଜେଣ୍ଟ ଏହି ଅଭ୍ୟାସରେ ସାମିଲ ହୋଇଛନ୍ତି। ଓଡ଼ିଶା ପୁଲିସ୍ ସମେତ ବିଭିନ୍ନ ସୁରକ୍ଷା ବାହିନୀ, ଏନ୍ସିସି କ୍ୟାଡେଟ୍, ସ୍କାଉଟ୍ ଆଣ୍ଡ ଗାଇଡ୍ସ ଏବଂ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ପରେଡ୍ରେ ଅଂଶଗ୍ରହଣ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ 2011 ମସିହାରୁ ଆଜିର ଦିନକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଉଛି। 2024 ହାତୀ ଗଣନା ରିପୋର୍ଟ ଅନୁସାରେ ରାଜ୍ୟର 28 ଜିଲ୍ଲାର 48 ବନଖଣ୍ଡ ଡିଭିଜନରେ ହାତୀ ସଂଖ୍ୟା 2103 ଥିଲା। 13 ବନଖଣ୍ଡରେ ଆଦୌ ହାତୀ ନଥିବାବେଳେ ଢେଙ୍କାନାଳରେ ସର୍ବାଧିକ 291 ହାତୀ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏଁ ହାତୀ ଥିବା ଗଣନାରୁ ଜଣାପଡ଼ିଛି। 2017 ମସିହା ହାତୀଗଣନା ତୁଳନାରେ 2024 ମସିହାରେ ଅଧିକ 160 ହାତୀ ବଢ଼ିଛନ୍ତି। ହାତୀଙ୍କ ଚଳପ୍ରଚଳ ପାଇଁ 14 ହାତୀ କରିଡର ଚିହ୍ନଟ କରାଯାଇଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏହି ବୃହଦକାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ହସ୍ତୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ପ୍ରାକୃତିକ ଐତିହ୍ୟର ହାତୀ ହେଉଛି ଏକ ସୁନ୍ଦର ପ୍ରତୀକ। ଏସିଆର ମୋଟ ହାତୀ ସଂଖ୍ୟାରେ 60% ଅଧିକ ଭାରତରେ ରହିଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ହାତୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଯୋଗଦାନ ଦେଇଥିବା ବୈଜ୍ଞାନିକ, ଜଙ୍ଗଲପ୍ରେମୀ ଓ ଜନସାଧାରଣଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ହାତୀମାନଙ୍କର ବାସସ୍ଥଳୀ ଓଡ଼ିଶାର ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ହାତୀ ଆମ ପ୍ରାକୃତିକ ପରିବେଶ, ଜୈବ ବିବିଧତା ଏବଂ ଗୌରବମୟ ସଂସ୍କୃତିର ଅନନ୍ୟ ପ୍ରତୀକ। ମହାପ୍ରଭୁଙ୍କ ହାତୀବେଶଠାରୁ ଆରମ୍ଭ କରି ମନ୍ଦିର ଗାତ୍ରର ସ୍ଥାପତ୍ୟ ଏବଂ ଆମର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ ଗଜରାଜ ସର୍ବଦା ଓଡ଼ିଶାର ସାଂସ୍କୃତିକ ପରିଚୟ ସହ ନିବିଡ଼ ଭାବେ ଜଡ଼ିତ। ପ୍ରକୃତିର ଏହି ଗୌରବମୟ ସମ୍ପଦର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ମସିହା ଡିସେମ୍ବର 17 ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2000 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସମାଜ ଗଠନରେ ଯୁବବର୍ଗଙ୍କ ଭୂମିକା ଏବଂ ଅବଦାନକୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ରାହାନ୍ଧିଆସ୍ଥିତ ରାମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଞ୍ଚଳିକ ଭାଷାରେ ମାମଲାଗୁଡ଼ିକର ରାୟ ସାଧାରଣ ଲୋକମାନଙ୍କ ପାଖରେ ସହଜରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରାଯିବା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାରେ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଭାରତ ସରକାରଙ୍କ ଏନ୍ଟିପିସି ପକ୍ଷରୁ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ସର୍ଭେ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ କରାଯାଇଛି। 10ରୁ 12 ସ୍ଥାନରେ ମାଟି ପରୀକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପରୀକ୍ଷା କରାଯାଉଛି। ଆସନ୍ତା 10 ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କହିଛନ୍ତି। ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଅଯଥା ଭୟଭୀତ ନ ହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ପାନ ମସଲା ପ୍ୟାକେଜିଂ ନେଇ ସଂଶୋଧିତ ନିୟମାବଳୀ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏଫ୍ଏସ୍ଏସ୍ଆଇ ଲାଗୁ କରିଛି। ପ୍ଲାଷ୍ଟିକ୍, ସିନ୍ଥେଟିକ୍ ପଲିମର, ପଲିଥିନ୍, ଆଲୁମିନିୟମ୍ ଫଏଲ୍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ଧାତୁ ଆଧାରିତ ଫଏଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଏଥିପାଇଁ

ପ୍ଲାଷ୍ଟିକ୍ ମୁକ୍ତ କାଗଜ, ପେପର ବୋର୍ଡ, ସେଲୁଲୋଜ୍ କିମ୍ବା ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇପାରିବ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ଼, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଆଦି 15ଟି ଜିଲ୍ଲାରେ ବର୍ଷା ହେବା ନେଇ କୁହାଯାଇଛି। ଅନ୍ୟପକ୍ଷରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ବଜ୍ରପାତ ଯୋଗୁଁ 4 ଜଣ ମହିଳାଙ୍କର ମୃତ୍ୟୁ ହୋଇଛି ଏବଂ 6 ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ରେ ହେବ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇବ ଆଜି ଅପରାହ୍ନରେ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜି ଅନୁଷ୍ଠିତ ହେଉଛି ଚିତାଲାଗି ନୀତି। ଅପରାହ୍ନ 2ଟାରୁ 5 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେକୁ ରିପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାର ସେବା ଦିଲ୍ଲୀରୁ
1: ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ NCERT।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ ଏବଂ ଅରବିନ୍ଦ ମୁଦୁଲି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଶକ୍ତି ମିଶ୍ର।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜ୍ୱଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ହେଉଛି ନିହାରିକା ନାୟକ ଲାଲଟିକିରା, ଆଉ ମୁଁ ଜଣେ ଗୃହିଣୀ।
0: ତ ଆପଣ ଆପଣଙ୍କର ପରିବାରକୁ, ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋର ଉଠୁଛୁ, ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ୱାର ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ,
1: ଆଜ୍ଞା,
0: ତାକୁ ସବୁ କଣ କଣ କରୁଛନ୍ତି ଆପଣ? କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ।
0: ଆଜ୍ଞା,
1: ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣି ଯାହା କିଛି ବାହାରିଲା, ସେଇଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ
0: ତ
1: ଆମେ।
0: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା ଆଜ୍ଞା
0: ଆଜ୍ଞା ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି,
0: ଆଜ୍ଞା,
1: ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
0: ମ୍ୟାଡମ ଆପଣ ଯୋଉ କହିଲେ

0: ଗାଡ଼ି ଆସୁଛି, ମ୍ୟୁନିସିପାଲିଟିରୁ ଗାଡ଼ି ଆସୁଛି, ଏ
1: ଆଜ୍ଞା
0: ଗାଡ଼ି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡ଼ିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି,
0: ଆଜ୍ଞା ଆଜ୍ଞା,
1: ଗୀତ
0: ସରକାରଙ୍କ
1: ବାଜିକି
0: ତରଫରୁ
1: ଆସୁଛି.
0: ଘୋଷଣା କରାଯାଉଥିଲା।
1: ଆଜ୍ଞା ଘୋଷଣା. ଆଜ୍ଞା
0: ଆଜ୍ଞା ଆଜ୍ଞା, ତ ଆପଣ ଯଦି ଧରନ୍ତୁ ଗାଡ଼ି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡ଼ିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡ଼ିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡ଼ି ଆସିଲେ ଦେଇଦଉ ସେଥିରେ.
0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହେଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯେଉଁ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କ'ଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି.
0: ଆଜ୍ଞା
1: ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ,
0: ନିଶ୍ଚିତ ଭାବରେ
1: ଘର ଦ୍ୱାରା ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା. ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହେଉଛି, ସୁସ୍ଥ ସବଳ ରହୁଛୁ ଆମେ.
0: ଯା ହଉ ମ୍ୟାଡମ୍, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯେଉଁ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି
1: ଆଜ୍ଞା
0: ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକାଇବେ। ନମସ୍କାର ମ୍ୟାଡମ୍।

0: ମ୍ୟାଡ଼ାମ ନମସ୍କାର,
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡ଼ାମ?
1: ମୋ ନାଁ ଲିଜାମୟୀ ଦାସ,
0: ଆଜ୍ଞା,
1: ଲାଲଟିଗ୍ରା ଗୋପବନ୍ଧୁ ନଗର, ବଲାଙ୍ଗୀର। ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି। ଆମର ଅଳିଆ ଆବର୍ଜନା, ଘରର ଯେତିକି ସବୁ ତୋରାଣି, ପାଣି, ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି, ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି। ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ
0: ଆଜ୍ଞା ଆଜ୍ଞା,
1: ହିସାବରେ।
0: କହିଲେ ଯେ ଗାଡ଼ି ଆସୁଛି, ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ
1: ସେ ବହୁତ ସୁବିଧା ହଉଛି
0: ଗାଡ଼ି
1: ସାର୍।
0: ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କ'ଣ କରିବେ? ତାକୁ କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ, ଯଦି ଗାଡି ନ ଆସିଲା, ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର୍।
0: ଆଜ୍ଞା, ଆପଣ ଯେଭଳି ଭାବରେ
1: ଆସିଲେ
0: ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହେବ ନାହିଁ, ତାକୁ ଗୋଟିଏ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡ଼ିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତିବିଶେଷ ଯେଉଁମାନେ ଅଛନ୍ତି, ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର
1: ସାର୍,
0: ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍ ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ,
0: ଆଜ୍ଞା,
1: ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି,
1: ହଁ ସାର୍,
0: ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ନାଇଁ ଆମେ ଅଳିଆ
1: ସେମାନେ,
0: କୁଣ୍ଡରେ
1: ହଁ ସାର୍,
0: ପକେଇଦେବା?
1: ସେମାନେ ଶିଖିଗଲେଣି ଯେ ଆମେ ଯୋଉ 2ଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି ନେଇକି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇ ଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡ଼ାମ, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କ'ଣ ସବୁ ଉପକାର ହେଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡ଼ାମ?
1: ସେଟା ତ ବହୁତ ଉପକାର ହଉଛି ବୋଲେ, ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ଏଇ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି ନାହିଁ,
0: ଆଜ୍ଞା ଆଜ୍ଞା,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।

0: ମ୍ୟାଡ଼ାମ ନମସ୍କାର,
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡ଼ାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର,
0: ଆଜ୍ଞା,
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କ'ଣ କରୁଛନ୍ତି
1: ନାଇଁ
0: ମ୍ୟାଡ଼ାମ?
1: ନାଇଁ ଗୃହିଣୀ, ମୋ ମା ଘରଟା ହଉଛି ଗାଁ ଗହଳିରେ, ଗାଁ ଗହଳି ହେଲେ ବି ସଫା ସୁତୁରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡ଼ି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର୍ ସକାଳୁ ଉଠିଲେ ଶୁଖା ହେଲା ବେଳେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଣି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦା ଥି
0: ଆଜ୍ଞା,
1: ଶୁକାଟା ଶୁକା ଥି, ଆଉ ଯେନ୍ କାଚରଟା କାଚରେ ହେନ୍ତା ରଖିଦେଇଛେ, ଆଉ ଗାଡ଼ି ଆସିଲେ ଦେଇଦେଲେ ସେମାନେ ଫିକି ବି ଦଉ।

0: ଆଜ
1: ଆଚ୍ଛା,
0: ଯଦି ନି ଦେଇ ପାରିଲେ ବି ବାହାରେ ରଖି ଦେଇଥିଲେ ବି ସେମାନେ ପକେଇ ଦଉଛନ୍।
1: ଧରନ୍ତୁ ଏଇ ଯେ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
0: ହଁ ହଁ ସାର୍,
1: ଗାଡ଼ି ଦିନକୁ କେତେ ଥର ଆସୁଛି ମ୍ୟାଡ଼ାମ୍?
0: ଦୁଇ ଥର ସକାଳୁ ପାରେ ଆଉଛି ଆଉ ସନ୍ଧ୍ୟା ପରେ ପାରେ।
1: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡ଼ି ଆସିବାର?
0: ହଁ ହଁ ଟାଇମ ଟେନ୍
1: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
0: ନାଇଁ ତ ସାର୍, ହେନ୍ତା ତ କିଛି ଅସୁବିଧା ନାହିଁ।
1: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ୍ ହେବ ଏବଂ ଆମର ପରିବେଶ ବି ଠିକ୍ ରହିବ ବୋଲି ଆପଣ ଭାବୁଛନ୍ତି?
0: ଗାଡ଼ି ନିଆ ହେବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୁଟେ ଗୁଟେ କରିକରି ନିଜେ ନିଜେ ବି ସଫା ସୁତୁରା, ପରେ ସିନା ମ୍ୟୁନିସିପାଲିଟିରୁ ହେଟା ଦେଇଛନ୍,
1: ଆଜ୍ଞା,
0: ଆମେ ତ ତାର ଆଗରୁ ବି ସଫା ସୁତୁରା ରହୁଛୁ, ଯେତେ ଘର ଦ୍ୱାରା ଯେତେ ସଫା ସୁତୁରା ରହୁ ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
1: ଆଜ୍ଞା ଆଜ୍ଞା, ଉତ୍ତର ପୁରୁଷ ଯେଉଁମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯେଉଁମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
0: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲି ଯେନ୍,
1: ଆଜ୍ଞା,
0: ସେମାନେ ବି ବୁଝି ପାରିଲେ ନ, ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
1: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ,
0: ହଁ
1: ଆମର ପରିବେଶ କିଭଳି ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡ଼ାମ୍।

0: ସ୍ୱଚ୍ଛ ରହିବାର ଏ ପ୍ରକ୍ରିୟା ନିରନ୍ତର। ଏହି ଧାରାରେ ସାମିଲ ହୋଇ ଆସନ୍ତୁ ପରିବେଶକୁ ଆହୁରି ସୁନ୍ଦର କରିବା। ଆଜି ପାଇଁ ରହୁଛୁ, ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ

0: 2000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ରାଜ୍ୟର 24 ଜିଲ୍ଲାର 154 ବ୍ଲକର 897 ପଞ୍ଚାୟତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର 63.64%। ରାଜ୍ୟର 3 ସରକାରୀ ମେଡିକାଲ କଲେଜରେ 11 ପୋଷ୍ଟ ଡିପ୍ଲୋମା ସିଟ୍କୁ ମିଳିଲା ଅନୁମୋଦନ ଏବଂ ସେବା କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 55 ଜଣ ପୁଲିସ୍ କର୍ମଚାରୀଙ୍କୁ ମିଳିଲା ଡିଜିପି ଡିସ୍କ ସମ୍ମାନ। ରାଜ୍ୟରେ ଚଳିତ ବନ୍ୟାରେ 24 ଜିଲ୍ଲାରେ 154 ବ୍ଲକର 879 ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବନ୍ୟା କ୍ଷୟକ୍ଷତିର ଆକଳନ ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟାରେ 2855 ଗାଁ କ୍ଷତିଗ୍ରସ୍ତ ହୋଇଛି। ସହରାଞ୍ଚଳର 209 ୱାର୍ଡରେ 13,71,378 ଜଣ ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଛନ୍ତି। ବନ୍ୟାବେଳେ 366 ଗାଁରୁ 7,22,732 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 79,824 ହେକ୍ଟର ଚାଷଜମି ଏବଂ 5,044 ଘର କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ 783 ରିଲିଫ୍ କ୍ୟାମ୍ପରେ ଲୋକମାନଙ୍କୁ ସହାୟତା ଦିଆଯାଇଥିଲା। କୃଷିକ୍ଷେତ୍ରର କ୍ଷୟକ୍ଷତି ଏବଂ ସାହାଯ୍ୟ ନେଇ କ୍ୟାବିନେଟ୍ରେ ଆଲୋଚନା କରାଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ତେଣୁ ଯେଉଁ ଚାଷୀମାନଙ୍କର ବିହନ ଦରକାର, ଧାନ ସ୍ୱଳ୍ପ ଏବଂ ମଧ୍ୟମ ମିଆଦି ବିହନ ମଧ୍ୟ ଆମ ପାଖରେ ପର୍ଯ୍ୟାପ୍ତ ଅଛି, ଜିଲ୍ଲାମାନଙ୍କୁ ପଠାଇ ସାରିଲୁଣି। ଯେଉଁମାନେ ସ୍ୱଳ୍ପ ମିଆଦି ଧାନ ବିହନ ନେବା ପାଇଁ ଚାହିଁବେ ତାଙ୍କୁ ଆମେ ପ୍ରଦାନ କରିବୁ। ଯେଉଁମାନେ ବିଭିନ୍ନ ପ୍ରକାର ପନିପରିବା କରିଥିଲେ ଏବଂ ଫସଲ ନଷ୍ଟ ହୋଇଛି, ସେମାନଙ୍କୁ ମଧ୍ୟ ବିଭିନ୍ନ ପନିପରିବାର ମଧ୍ୟ ଆମେ ବିହନ ପ୍ରଦାନ କରୁଛୁ। ଏଗ୍ରିକଲଚର ଡିପାର୍ଟମେଣ୍ଟ, ପଶୁସମ୍ପଦ ବିଭାଗ, ସମବାୟ ବିଭାଗ, ଏ ତିନିଟା ବିଭାଗ ଦ୍ୱାରା ମଧ୍ୟ ଏକ ସ୍ୱତନ୍ତ୍ର ପ୍ୟାକେଜ ସମ୍ଭବତଃ ଆଜି କିମ୍ବା ଆସନ୍ତାକାଲି ପ୍ରଭାବିତ ଲୋକମାନଙ୍କର ସେବାରେ ଘୋଷିତ।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା 5,760 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 3,666 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ ହାର 63.64% ରହିଛି। ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ

ସାର୍ଟିଫିକେଟ୍ ଦ୍ୱିତୀୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇଛି। ଏଥିରେ ପାସ୍ ହାର 62.65% ରହିଛି। ଆସନ୍ତା 17 ତାରିଖରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ରୁ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସଚେତନତା, ସଠିକ୍ ସୂଚନା, ପରୀକ୍ଷା ଓ ଚିକିତ୍ସା ଏଡ୍ସ ବିରୋଧୀ ଲଢ଼େଇର ମୁଖ୍ୟ ଅସ୍ତ୍ର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଖୋର୍ଦ୍ଧା ଟାଉନ୍ ହଲ୍ ପରିସରରୁ ଏଚ୍ଆଇଭି ସମ୍ପର୍କିତ ଦୁଇମାସିକ ସୂଚନା, ଶିକ୍ଷା ଓ ଯୋଗାଯୋଗ ରାଜ୍ୟସ୍ତରୀୟ ଅଭିଯାନ 2026-27 ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଏଚ୍ଆଇଭି ବିରୋଧ ଲଢ଼େଇ ହେଉଛି ଅଜ୍ଞତା, ଭୟ, ଭ୍ରାନ୍ତ ଧାରଣା ଓ ଭେଦଭାବ ବିରୋଧରେ ଲଢ଼େଇ। ଓଡ଼ିଶାରେ 46,000 ଏଚ୍ଆଇଭି ସଂକ୍ରମିତ ଥିବା ମନ୍ତ୍ରୀ କହିଛନ୍ତି। ସେଥିମଧ୍ୟରୁ 15 ବର୍ଷରୁ କମ୍ ବୟସର 1,530 ଜଣ ଏବଂ 15-24 ବର୍ଷ ବୟସର 2,725 ଜଣ ଯୁବକ ଯୁବତୀ ଅନ୍ତର୍ଭୁକ୍ତ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତୁଳନା କଲେ ଏଚ୍ଆଇଭିର ମୋଟ ପ୍ରତିଶତ ଦୃଷ୍ଟିରୁ ଓଡ଼ିଶାର ସ୍ଥାନ 15ରେ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ରାଜ୍ୟର 3ଟି ସରକାରୀ ମେଡିକାଲ କଲେଜରେ 11ଟି ପୋଷ୍ଟ ଡିପ୍ଲୋମା ଡିଏନ୍ବି ସିଟ୍କୁ ଅନୁମୋଦନ ମିଳିଛି। ନୂଆଦିଲ୍ଲୀସ୍ଥିତ ଭେଷଜ ବିଜ୍ଞାନ ଜାତୀୟ ପରୀକ୍ଷା ବୋର୍ଡ ଏନ୍ବିଏମ୍ଏସ୍ ପକ୍ଷରୁ ରାଜ୍ୟର 3ଟି ସରକାରୀ ମେଡିକାଲ କଲେଜରେ ପ୍ରସୂତି ଓ ସ୍ତ୍ରୀରୋଗ, ଚକ୍ଷୁ, ଟିବି ଓ ଛାତିରୋଗ ଏବଂ ନିଶ୍ଚେତନ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମୋଟ 11ଟି ପୋଷ୍ଟ ଡିପ୍ଲୋମା ଡିଏନ୍ବି ସିଟ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ପୁରୀସ୍ଥିତ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ, କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ସିଟ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ସମୁଦାୟ 11ଟି ସିଟ୍ ମଧ୍ୟରୁ ଓଡ଼ିଶାରେ ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ 5ଟି ସିଟ୍ ସଂରକ୍ଷିତ ରହିବ। ଏହି ସିଟ୍ ଅନୁମୋଦନ ଫଳରେ ଡାକ୍ତରମାନଙ୍କୁ ନିଜ ସରକାରୀ ସେବା ଜାରି ରଖିବା ସହିତ ଉଚ୍ଚତର ପୋଷ୍ଟ ଗ୍ରାଜୁଏଟ୍ ପ୍ରଶିକ୍ଷଣ ହାସଲ କରିବାର ସୁଯୋଗ ମିଳିବ। ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ 2011 ମସିହାରୁ ଆଜିର ଦିନକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଉଛି। 2024 ହାତୀ ଗଣନା ରିପୋର୍ଟ ଅନୁସାରେ ରାଜ୍ୟର 28 ଜିଲ୍ଲାର 48 ବନଖଣ୍ଡରେ ହାତୀ ସଂଖ୍ୟା 2103 ଥିଲା। 13ଟି ବନଖଣ୍ଡରେ ଆଦୌ ହାତୀ ନଥିବା ବେଳେ ଢେଙ୍କାନାଳରେ ସର୍ବାଧିକ 291 ହାତୀ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏଁ ହାତୀ ଥିବା ଗଣନାରୁ ଜଣାପଡ଼ିଛି। 2017 ମସିହା ହାତୀ ଗଣନା ତୁଳନାରେ 2024 ମସିହାରେ ଅଧିକ 160 ହାତୀ ବଢ଼ିଛନ୍ତି। ହାତୀଙ୍କ ଚଳପ୍ରଚଳ ପାଇଁ 14ଟି ହାତୀ କରିଡର ଚିହ୍ନଟ କରାଯାଇଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏକ ବୃହଦାକାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ 55 ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରି ସମ୍ମାନିତ କରିଛନ୍ତି। ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ସେବା, କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ 91ତମ ଓଡ଼ିଶା ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଏହି ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ପୁଲିସ୍ ମୁଖ୍ୟାଳୟର ବହୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ଦାରୁ ବିଗ୍ରହଙ୍କୁ ଦୈତାପତି ସେବକମାନେ ରତ୍ନ ଚିତାଲାଗି କରୁଛନ୍ତି। ତିନିବାଡ଼ର ବାଡ଼ଗ୍ରାହୀ ଓ ଦୈତାପତି ସେବକମାନେ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ୱେତ ହୀରାଖଚିତ ସୁବର୍ଣ୍ଣ ଚିତା ଧାରଣ କରିଛନ୍ତି। ବଡ଼ଠାକୁର ବଳଭଦ୍ର ନୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିଛନ୍ତି। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀ ମନ୍ଦିରରେ ପାରମ୍ପରିକ ରୀତିରେ ଚିତାଲାଗି ଦେବନୀତି ସମାପିତ ହୋଇଛି। ଶ୍ରୀ ବଳଦେବଙ୍କୁ ମର୍କତମଣି ସୁବର୍ଣ୍ଣଚିତା, ମା' ସୁଭଦ୍ରାଙ୍କୁ ପାନା ସୁବର୍ଣ୍ଣଚିତା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବ୍ରହ୍ମଜ୍ୟୋତି ସୁବର୍ଣ୍ଣଚିତା ଲାଗି କରାଯାଇଛି। ମଙ୍ଗଳାର୍ପଣ ପରେ ଶ୍ରୀଜୀଉମାନଙ୍କ ନିକଟରେ ଆଜି ଚିତୌ ପିଠା ଭୋଗ ଲାଗି କରାଯାଇଥିଲା। ରାୟଗଡ଼ା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ହର୍ ଘର ତିରଙ୍ଗା ବନ୍ଦେ ମାତରମ୍ ଆମର ଭାବନା ଉଦ୍ଦେଶ୍ୟରେ ସମର୍ପିତ 3ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆସନ୍ତାକାଲି ବାଇକ୍ ର୍ୟାଲି ଓ ତିରଙ୍ଗା ପଦଯାତ୍ରା ଆୟୋଜିତ ହେବ। 14 ତାରିଖ ଦ୍ୱିତୀୟ ଦିନ ରଙ୍ଗୋଲି ଚିତ୍ରକଳା ପ୍ରତିଯୋଗିତା ଏବଂ 15 ତାରିଖ ଦିନ ବନ୍ଦେ ମାତରମ୍ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି। ହର୍ ଘର ତିରଙ୍ଗା ଅଭିଯାନରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରୁ ଆଜି ଏକ ସାଇକେଲ ଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ସାଇକେଲ ଶୋଭାଯାତ୍ରାକୁ ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ
ଶୁଭାରମ୍ଭ

0: କରିଥିଲେ। ବୌଦ୍ଧ ଜିଲ୍ଲାକୁ କୁଷ୍ଠରୋଗ ମୁକ୍ତ କରିବା ପାଇଁ ଚଳିତ ମାସ 17 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏକ ଅଭିଯାନ ପରିଚାଳିତ ହେବ। କାର୍ଯ୍ୟକ୍ରମରେ 66 ଜଣ ଆଶା ଓ 91 ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ରୋଗୀ ଚିହ୍ନଟ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତା ପରିସରରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ତୀବ୍ରୀକରଣ ଯୋଜନା ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ଗୁରୁତ୍ୱ, ପୁଷ୍ଟି ଗୁଣ, ପାରମ୍ପରିକ ଓ ସାଂସ୍କୃତିକ ମହତ୍ୱ, ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କୋମନା ବ୍ଲକ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସମେତ 360 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସରରେ ଏବଂ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୁବ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଏଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଯୁବବର୍ଗଙ୍କୁ ଏଡ୍ ସମ୍ପର୍କରେ ସଚେତନ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ଅଭିଯାନ 12 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। କୋମନାସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାସଙ୍କ ଯୁବ ଦିବସ ସମ୍ପର୍କରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଦେଶପ୍ରେମର ବାର୍ତ୍ତା ନେଇ ଗଞ୍ଜାମ ବ୍ଲକର ପଣିବନ୍ଧ ଗ୍ରାମରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଅନୁଷ୍ଠିତ ହୋଇଛି। ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ସହ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନିଆଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର 24 ଜିଲ୍ଲାର 154 ବ୍ଲକର 897 ପଞ୍ଚାୟତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର 63.64%। ରାଜ୍ୟର 3 ସରକାରୀ ମେଡିକାଲ କଲେଜରେ 11 ପୋଷ୍ଟ ଡିପ୍ଲୋମା ସିଟ୍କୁ ମିଳିଲା ଅନୁମୋଦନ ଏବଂ ସେବା, କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 55 ଜଣ ପୁଲିସ୍ କର୍ମଚାରୀଙ୍କୁ ମିଳିଲା ଡିଜିପି ଡିସ୍କ ସମ୍ମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ, ଚିତାଲାଗି ଅମାବାସ୍ୟା। ଆଲେଖ୍ୟ ସନ୍ତୋଷ କୁମାର ଦାସ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଆମ ଓଡ଼ିଆ ସଂସ୍କୃତିରେ ରହିଛି 12 ମାସରେ 13 ପର୍ବପର୍ବାଣି, ଶ୍ରାବଣ ମାସର ଅମାବାସ୍ୟା ପର୍ବ ସେଥିମଧ୍ୟରୁ ଅନ୍ୟତମ। ଏହି ଅମାବାସ୍ୟାକୁ ଚିତାଲାଗି ଅମାବାସ୍ୟା ବା ଚିତୋଉ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ସମସ୍ତ କୃଷକ ପରିବାରରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ଏହି ସମୟରେ ଚାଷୀମାନେ ନିଜ ନିଜ ବିଲରେ ଚାଷ କାର୍ଯ୍ୟ ଜୋରସୋରରେ ଆରମ୍ଭ କରିଥାନ୍ତି। ଏହି ସମୟରେ ଧାନ ବିଲମାନଙ୍କରେ ବର୍ଷା ଜଳ ଜମା ହୋଇଥାଏ। ସେହି ଜଳରେ ଗେଣ୍ଡାମାନଙ୍କର ଆତଜାତ ହେଉଥିବାରୁ ଚାଷୀମାନଙ୍କ ଗୋଡ଼ ଗେଣ୍ଡାମାନଙ୍କ ଉପରେ ପଡ଼ିଥାଏ ଆଉ ଗେଣ୍ଡାମାନେ ଚାଷୀମାନଙ୍କ ଗୋଡ଼କୁ କାମୁଡ଼ି ଖଣ୍ଡିଆ କରିଦେଇଥାନ୍ତି, ଫଳରେ ଚାଷୀମାନେ ଆହତ ହୋଇ ଆଉ ଚାଷ କାର୍ଯ୍ୟ କରିପାରିନଥାନ୍ତି। ଆଉ କେତେକଙ୍କ ମତରେ ସ୍ୱଳ୍ପ ପାଣି ମଧ୍ୟରେ ଗେଣ୍ଡାମାନେ ଧାନ ଗଛମାନଙ୍କରେ ଲାଗିରହି ଗଛକୁ କାଟିଦେଇଥାନ୍ତି, ଫଳରେ ଧାନ ଫସଲ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏଣୁ ପ୍ରତି ଚାଷୀ ପରିବାରରେ ସ୍ୱତନ୍ତ୍ର ଭାବେ ଚିତୋଉ ପିଠା ତିଆରି କରାଯାଇଥାଏ। ଚିତୋଉ ପିଠା ପାଇଁ ଅରୁଆ ଚାଉଳ ଓ ନଡ଼ିଆକୁ ଏକତ୍ର ମିଶାଇ ବଟାଯାଇ ସୋଦୁଅ ପ୍ରସ୍ତୁତ କରାଯାଇଥାଏ। ମାଟି ତିଆରି ପଲମ ଓ ମାଟି ତିଆରି ଘୋଡ଼ଣୀରେ ସ୍ୱତନ୍ତ୍ର ଭାବେ ଚିତୋଉ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ଚିତୋଉ ପିଠା ସବୁକୁ ଏକ ବାଉଁଶିଆରେ ଚାଷୀମାନେ ମୁଣ୍ଡାଇ ନେଇ ନିଜ ନିଜ ବିଲମାନଙ୍କରେ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ପକାଇଥାନ୍ତି। ଆଉ କିଛି ଚାଷୀ ଚିତୋଉ ପିଠା ସବୁକୁ ନେଇ ନିଜ ପୋଖରୀ ଅଥବା ଘର ନିକଟସ୍ଥ ପୋଖରୀ ପୁଷ୍କରିଣୀରେ ପକାଇ ରଖିଥାନ୍ତି ଆଉ କହିଥାନ୍ତି, ହେ ଗେଣ୍ଡେଇ ଶୁଣି ତୁମେ ପିଠା ଭୋଗ ଖାଇ ସନ୍ତୁଷ୍ଟ ହୁଅ ଆଉ ଚାଷୀମାନଙ୍କର ଗୋଡ଼କୁ କାମୁଡ଼ ନାହିଁ କିମ୍ବା ଧାନ ଫସଲ ନଷ୍ଟ କର ନାହିଁ। ବିଶ୍ୱାସ ରହିଛି ବିଲ ପୋଖରୀରେ ଗେଣ୍ଡାମାନଙ୍କୁ ଚିତୋଉ ପିଠା ଭୋଗ ଅର୍ପଣ କଲେ ଗେଣ୍ଡାମାନେ ଆଉ ଚାଷୀମାନଙ୍କର କୌଣସି ଅନିଷ୍ଟ କରିନଥାନ୍ତି କିମ୍ବା ଧାନ ଫସଲ ମଧ୍ୟ ନଷ୍ଟ କରିନଥାନ୍ତି। ଚାଷୀମାନେ ନିର୍ଭୟରେ ନିଜ ବିଲରେ ଚାଷ କାର୍ଯ୍ୟକୁ ଆଗେଇ ନେଇଥାନ୍ତି, ଭଲ ଧାନ ଫସଲ ମଧ୍ୟ ଅମଳ ହୋଇଥାଏ। ଏହି ଦିନ ଗେଣ୍ଡାମାନଙ୍କୁ ପୂଜା କରାଯାଉଥିବାରୁ ଏହି ପର୍ବର ନାଁ ଗେଣ୍ଡେଇ ଶୁଣି ପୂଜା ମଧ୍ୟ କୁହାଯାଇଥାଏ। ଚିତୋଉ ଅମାବାସ୍ୟା ସାରା ରାଜ୍ୟରେ ଚାଷୀମାନଙ୍କ ପର୍ବ ଭାବେ ପାଳିତ ହୋଇଥାଏ। ଅପରପକ୍ଷରେ ଯାତ୍ରା

0: ଭାଗବତ ସ୍ମୃତି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ଯେ ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଶ୍ରୀମନ୍ଦିରରେ ପାଳିତ ହୋଇ ଆସୁଥିବା ଦ୍ୱାଦଶ ପର୍ବ ମଧ୍ୟରୁ ଏକ ପ୍ରମୁଖ ପର୍ବ ଭାବେ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କ ଲଲାଟରୁ ଦଇତାପତି ସେବକମାନଙ୍କ ଦ୍ୱାରା ରତ୍ନଖଚିତ ଚିତା ସବୁ ଉଲାଗି କରାଯାଇ ମନ୍ଦିରର ଭଣ୍ଡାର ମେକଅପ୍ ସେବକଙ୍କୁ ପ୍ରଦାନ କରାଯାଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସୋଲର ଚିତା ସବୁକୁ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲାଗି କରାଯାଇଥାଏ। ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରାବଣ ମାସ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ସୋଲଚିତା ସବୁ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଶୋଭା ପାଇଥାଏ। ରତ୍ନଖଚିତ ଚିତା ସବୁ ଏହି ଶ୍ରାବଣ ମାସ ଅମାବାସ୍ୟା ଦିନ ଶ୍ରୀବିଗ୍ରହମାନଙ୍କୁ ରତ୍ନ ସିଂହାସନ ଉପରେ ଲାଗି କରାଯାଉଥିବାରୁ ଏହି ଦିନଟିକୁ ଚିତାଲାଗି ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଦୈତାପତି ସେବକମାନେ ଶ୍ରୀବିଗ୍ରହମାନଙ୍କ ମସ୍ତକରୁ ସୋଲଚିତା ଉଲାଗି କରି ରତ୍ନଖଚିତ ଚିତା ସବୁ ଲାଗି କରିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତାରେ ଧଳା ରଙ୍ଗର ବ୍ରହ୍ମଜ୍ୟୋତି ହୀରା ଖଚିତ ହୋଇଥିବାବେଳେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଚିତାରେ ନୀଳ ରଙ୍ଗର ନୀଳା ଓ ଦେବୀ ସୁଭଦ୍ରାଙ୍କ ଚିତାରେ ଲାଲ ରଙ୍ଗର ମାଣିକ୍ୟ ଖଚିତ ହୋଇଥାଏ। ରତ୍ନଖଚିତ ଚିତା ସବୁ ଲାଗି ହେବା ପରେ ଶ୍ରୀବିଗ୍ରହମାନଙ୍କୁ ଚିତଉ ପିଠା ଭୋଗ ଲାଗି କରାଯିବା ପରମ୍ପରା ରହିଛି। ଏହିସବୁ ନୀତି ଅନୁଷ୍ଠିତ ହେବାକୁ ପ୍ରାୟ 4-5 ଘଣ୍ଟା ସମୟ ଲାଗୁଥିବାରୁ ସେହି ସମୟରେ ଶ୍ରୀମନ୍ଦିର ବନ୍ଦ ରଖାଯାଇଥାଏ। ଏହି ନୀତିବେଳେ ସର୍ବସାଧାରଣମାନଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଇନଥାଏ। ମସ୍ତକରେ ରତ୍ନଚିତା ଲାଗିପରେ ଶ୍ରୀଜୀଉମାନଙ୍କୁ ବନ୍ଦନା କରାଯାଇଥାଏ ଓ ଏହାପରେ ମନ୍ଦିର ଦ୍ୱାର ଫିଟାଯାଏ। ଶ୍ରାବଣ ମାସର ଅମାବାସ୍ୟାକୁ ଚିତଉ ଅମାବାସ୍ୟା ଓ ଚିତା ଲାଗି ଅମାବାସ୍ୟା ଭାବେ ପାଳନ କରାଯାଇ ଆସୁଛି କାହିଁ କେତେ କାଳରୁ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ସାନ୍ତାଳ ସମ୍ପ୍ରଦାୟର ଘାସବୁଛା ସମୟର ଗୀତ। ପରିବେଷଣ କରିଛନ୍ତି ମୋହନ ସରେନ ଏବଂ ତାଙ୍କର ସାଥୀ କଳାକାରମାନେ।

ମୋହନ ସରେନ ଏବଂ ତାଙ୍କର ସାଥୀମାନେ ଗାଇଥିବା ଘାସ ବଛା ସମୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଆଲାଦି ହାଁସଦା, ସାରିପା ସରେନ, ସୁକୁମାରୀ ମୁର୍ମୁ, ଗୁରୁଚରଣ ବେଶ୍ରା, ଦୀନବନ୍ଧୁ ସରେନ, ଶ୍ୟାମସୁନ୍ଦର ମୁର୍ମୁ, ପାରାଓ ମୁର୍ମୁ, ମାତାଲ ହାଁସଦା ଏବଂ ଜାନୁରାମ ମାରଣ୍ଡି।

ଶୁଣିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ସଂସଦରେ ଅନୁମୋଦିତ. 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3 ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5 ପଦକ. ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ହଟ୍ଟଗୋଳ ଯୋଗୁଁ ଲୋକସଭାର କାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି. ଅପରାହ୍ନ 3 ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ ଖଣି ଓ ଖଣିଜଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା କରିବା ଲାଗି କହିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି ଆଲୋଚନା କରାନଯାଇ ଏହି ବିଲ୍ଟି ଲୋକସଭାର ଅନୁମୋଦନ ଲାଭ କରିଥିଲା। ଏହା ପୂର୍ବରୁ ଅପରାହ୍ନ 2 ଲୋକସଭା କାର୍ଯ୍ୟ ଆରମ୍ଭ ହେବା ପରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ଲାଗି ସରକାର ଗୃହରେ ଅନୁମୋଦନ କରାଇଥିଲେ। ତେବେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରି ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଲାଗି ଦାବି କରିଥିଲେ। ଗୃହରେ ହଟ୍ଟଗୋଳ ଜାରି ରହିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଲେଖି ନିଟ୍ ପରୀକ୍ଷା ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ଧାରଣା ସମ୍ପର୍କରେ ଗୃହରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଅବଗତ କରାଇଛନ୍ତି। ଯେହେତୁ ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି, ତେଣୁ ବିରୋଧୀ ସଦସ୍ୟମାନେ ଏଥିରେ ସହଯୋଗ କରିବା ଲାଗି ଶ୍ରୀ ରିଜିଜୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ଅନ୍ୟାନ୍ୟ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଏହି ପ୍ରସଙ୍ଗରେ ଗୃହରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ବିବୃତ୍ତି ଲାଗି ବିରୋଧୀ ଦଳଗୁଡ଼ିକୁ ପୂର୍ବରୁ ଦାବି କରି ଆସୁଥିଲେ। ମାତ୍ର ବର୍ତ୍ତମାନ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମୟରେ ବିରୋଧୀ ଦଳ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଶ୍ରୀ ରିଜିଜୁ ପ୍ରଶ୍ନ କରିଛନ୍ତି।
1: सरकार डिस्कशन चाहते हैं पार्लियामेंट में और ओपोजिशन भाग रहे हैं, ये कल्पना करना मुश्किल है क्योंकि

0: ଶ୍ରୀ ଚୌହାନ କହିଛନ୍ତି। ଏକ ସ୍ଥାୟୀ ପରିବେଶ ଏବଂ କୃଷିକ୍ଷେତ୍ର ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି, ପରିବେଶଜନିତ ଅବକ୍ଷୟ ପ୍ରତ୍ୟକ୍ଷ ଭାବେ କୃଷି, ଜଳର ଉପଲବ୍ଧତା, ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ସର୍ବୋପରି ମାନବ ଜୀବନକୁ ପ୍ରଭାବିତ କରିଥାଏ। ଏହି ଅବସରରେ ଅନ୍ତତଃ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏଁ ଚାରା ରୋପଣ କରିବା ସହିତ ଅନ୍ୟ ପାଞ୍ଚ ଜଣଙ୍କୁ ଏହି ଅଭିଯାନରେ ସାମିଲ କରିବା ଲାଗି ଉତ୍ସାହିତ କରିବା ନିମନ୍ତେ କେନ୍ଦ୍ର କୃଷିମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏତଦ୍ବ୍ୟତୀତ ରୋପଣ କରାଯାଉଥିବା ଚାରାଗୁଡ଼ିକ ଯେଭଳି ସୁରକ୍ଷିତ ଏବଂ ଦୀର୍ଘ ସମୟ ଲାଗି ସଂରକ୍ଷିତ ରହିପାରିବ ସେଥିଲାଗି ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଏହି ଅଭିଯାନରେ ସାମିଲ ହେବା ଲାଗି ଶ୍ରୀ ଚୌହାନ ସମସ୍ତ ପଞ୍ଚାୟତ, ସହରାଞ୍ଚଳ ପୌର ପରିଷଦଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଭାରତୀୟ ବାୟୁସେନା ଏବଂ ରୟାଲ୍ ମାଲେସିଆ ବାୟୁସେନା ପକ୍ଷରୁ ସୁବାଙ୍ଗ ଏୟାରବେସ୍ଠାରେ ଦ୍ୱିପକ୍ଷୀୟ ଉଦରାଶକ୍ତି 2026 ସମରାଭ୍ୟାସ ଜାରି ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ବାୟୁସେନା କହିଛି, ଏହି ସମରାଭ୍ୟାସ ମାଧ୍ୟମରେ ଦୁଇ ଦେଶର ବାୟୁସେନା ମିଳିତ ଭାବେ ମାଲେସିଆଠାରେ ତାଲିମ ନେବା ସହିତ ବିଭିନ୍ନ କ୍ଷେତ୍ରରେ ପରସ୍କର ମଧ୍ୟରେ ବିଶେଷଜ୍ଞ ପରାମର୍ଶ ଆଦାନ ପ୍ରଦାନ କରିବାର ସୁଯୋଗ ପାଇଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ମହିଳା ଓ ଶିଶୁଙ୍କ ସମେତ 15 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 26 ଜଣ ଯାତ୍ରୀଙ୍କୁ ଏକ ବିବାହ ଘରକୁ ନେଇ ଯାଉଥିବା ତିନିଚକିଆ ଯାନଟି ଭାରସାମ୍ୟ ହରାଇ ପଞ୍ଜାବର ମୁଜାଫରଗଡ଼ ଜିଲ୍ଲା ଅନ୍ତର୍ଗତ କୋଟାଡୁ କେନାଲରେ ଖସିପଡ଼ିଥିଲା। ସେମାନଙ୍କ ମଧ୍ୟରୁ 3 ଜଣ ପହଁରି ଆସି ଖବର ଦେଲା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନାଇଜେରିଆର ଲାଗୋସ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଫେନ୍ସିଂ ଟିମ୍ 3 ସ୍ୱର୍ଣ୍ଣ, 1 ରୌପ୍ୟ ଏବଂ 1 ବ୍ରୋଞ୍ଜ ପଦକ ହାସଲ କରିଛି। ଏହାକୁ ମିଶାଇ ଭାରତ ଏପର୍ଯ୍ୟନ୍ତ 8 ସ୍ୱର୍ଣ୍ଣ, 7 ରୌପ୍ୟ ଓ 14 ବ୍ରୋଞ୍ଜ ପଦକ ସହିତ ମୋଟ 29 ପଦକ ହାସଲ କରିଛି। ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ସଂସଦରେ ଅନୁମୋଦିତ। 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥ ବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3 ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5 ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ନୂଆପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଣ ଏବଂ ଏହାର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ବିଭିନ୍ନ ସାର ବିକ୍ରୟ କେନ୍ଦ୍ରରେ ଆକସ୍ମିକ ଯାଞ୍ଚ କରିଛନ୍ତି। ଖଇରାନାଇ ପଞ୍ଚାୟତ ଅଞ୍ଚଳର ସାର ବିକ୍ରୟ କେନ୍ଦ୍ରଗୁଡ଼ିକରେ ଷ୍ଟକ୍ ଉପଲବ୍ଧତା, ବିକ୍ରୟ ରେକର୍ଡ ଓ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ଯୋଗାଣ, ଷ୍ଟକ୍ର ସଠିକ୍ ହିସାବ ରଖିବା ଏବଂ ବିକ୍ରୟରେ ସ୍ୱଚ୍ଛତା ବଜାୟ ରଖିବାକୁ ଅଧିକାରୀ ଓ ବିକ୍ରେତାଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ନିର୍ଦ୍ଦେଶ ଦେଇଛନ୍ତି।
3: ସବୁ ରିଟେଲ ପଏଣ୍ଟରେ ସାର ମହଜୁଦ ରଖିବୁ, ଯଦ୍ୱାରା ଚାଷୀ ଭାଇମାନେ ସାର ପାଇବାରୁ ବଞ୍ଚିତ ହେବେ ନାହିଁ। କାରଣ ଏଇଟା ହେଉଛି ଚାଷ ସମୟ, ଲଗାଣ ବର୍ଷାରେ କିଛି ଚାଷ ନଷ୍ଟ ହୋଇଛି, ତେଣୁ ପୁଣି ସେମାନେ ମଧ୍ୟ ତଳି ରହିବେ ଏବଂ ସାରର ଆବଶ୍ୟକତା ଅଛି। ତେଣୁ ଆମ ଜିଲ୍ଲାରେ ସାରର ୟୁରିଆ ହେଉ ବା ଡିଏପି ହେଉ ସେ ସାରର କିଛି ଅଭାବ ନାହିଁ। ସାର ମହଜୁଦ ଅଛି ରିଟେଲ ପଏଣ୍ଟରେ ଏବଂ ରିଟେଲ ପଏଣ୍ଟ ମାନେ ବେସରକାରୀ ରିଟେଲ ପଏଣ୍ଟ ଏବଂ ସରକାରୀ ରିଟେଲ ପଏଣ୍ଟ ହୋଇକି ଆପଣଙ୍କ ପାର୍କସରେ ଅଛି। ଆମେ ସମସ୍ତଙ୍କୁ ଦେଉଛୁ ଏବଂ ଆମେ ଯୋଉ ଚଢ଼ଉ କରୁଥିଲେ ଚଢ଼ଉର ଲକ୍ଷ୍ୟ ଆଭିମୁଖ୍ୟ ହେଉଛି ଯେ ସାର ଯେତିକି ଆପଣଙ୍କର ଦିଆଯାଇଛି ଏବଂ ଯେତିକି ସେମାନେ ଷ୍ଟକ୍ ରଖିଛନ୍ତି ଏବଂ ଯେତିକି ସେମାନେ ଇସ୍ୟୁ କରୁଛନ୍ତି ଚାଷୀ ଭାଇମାନଙ୍କୁ, ତା ଭିତରେ ଯେମିତି ତାରତମ୍ୟ ରହିବନି, ମେଳକ ଖାଇବ, ସେଥିନିମନ୍ତେ ତାକୁ ଆମେ ଯାଞ୍ଚ କରୁଥିଲୁ ଏବଂ ଠିକ୍ ରେଟ୍ରେ ଚାଷୀମାନେ ପାଉଛନ୍ତି ନାହିଁ ସେ କଥା ମଧ୍ୟ ଆମେ ତାକୁ ତଦନ୍ତ ପରିସରଭୁକ୍ତ କରିଥିଲୁ। ଆମେ ସମସ୍ତଙ୍କୁ ସଜାଗ ଆଉ ସତର୍କ କରିଛୁ। ଯୋଉଠି ଆମେ ଦେଖିଛୁ କୋଉଠି ବିଚ୍ୟୁତି ଆମେ ପରିଲକ୍ଷିତ ହେଇଛି ସେଠି ଆମେ କହିଛୁ ଫର୍ଟିଲାଇଜର ଇନ୍ସପେକ୍ଟରକୁ ତାଙ୍କୁ କୈଫତ ତଲବ କରିବେ ଏବଂ କୈଫତ ତଲବ କରିକି ସଂଶୋଧନ କୈଫତ ନଦେଲେ ତାହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ନେବ।
2: ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାର 4 ସ୍ଥାନରେ ବିଶ୍ୱ ଜନଜାତି ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟାଳୟ ସମେତ ବୋଡେନ, ସିନାପାଲି ଓ କୋମନା ବ୍ଲକର ପେଣ୍ଡରାବନ୍ଧରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ପାରମ୍ପରିକ ବେଶଭୂଷା ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ନିଜର ପରମ୍ପରା, ସଂସ୍କୃତି ଓ ପ୍ରାଚୀନ ଜୀବନଶୈଳୀର ସୁରକ୍ଷା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ଯୁବକମାନେ

0: ମାନେ ଗୁରୁତ୍ୱ ଦେଇଥିଲେ। ଏ ସମ୍ପର୍କରେ ଆଦିବାସୀ ଯୁବକ ଆନନ୍ଦ କଳାକାର କହିଛନ୍ତି,
1: ସମସ୍ତକେ ସେବା ଜୁହାର। ମୋ ନାଁ ଆନନ୍ଦ କଲାକାର 750, ଯେନ୍ଟା କି ମୁଇଁ ଓଠି ସମାଜରୁ ଗୋଟେ ବିଲମ୍ବ କରସି, ଗୋଣ୍ଡ ସମାଜରୁ, ଯେନ୍ଟାକି ଆମେ ବୋଡେନ୍ ବ୍ଲକରେ ଆସିଛୁ। ଆଉ ବହୁତ ବହୁତ ଆୟୋଜନ ମାନେ କରିଛନ୍ତି, ଯେନ୍ଟାକି ଆସିକରି ଆମକୁ ବହୁତ ମଜା ଲାଗଲା। ଯେନ୍ଟାକି ମୋର କୋଣ୍ଡ ବସିଛି, ତମେ ତ କେନ୍ତା ମଜା ଲାଗିଥିବ ଜାଣି ବି ପାରୁଥିବେ। ଇନ ଯେତେ ଲୋକ ଆସିଛନ୍, ଯେ ବହୁତ ଭଲ ଲାଗଲା। ଯେନ୍ଟାକି ଏନ୍ତା ନିଜର ସଂସ୍କୃତି, ନିଜର ପରମ୍ପରା, କଲଚର କେ ଟ୍ରେଡିସନ କରିକ ସବୁ ଆସିଛନ୍ ଆଉ ମାନୁଛନ୍, ବହୁତ ଭଲ ଲାଗୁଛେ। ଆଉ ଏନ୍ତା ଯେତେ ବି ଲୋକ ଭାଇ ମାନେ ଅଛନ୍, ଯେ ବି ଆଜ୍ଞା ସଂସ୍କୃତି ଆଉ ନିଜର ପରମ୍ପରା କେ ବର୍ତ୍ତ ବି ଲୋକମାନେ ମାନିକରି ଅଛନ୍। ଆଉ ମୋତେ ଦେଖବାକେ ବହୁତ ସୁନ୍ଦର ଲାଗଲା, ଚାରିତରଫ ଜଙ୍ଗଲ ଜଙ୍ଗଲ, ଯେନ୍ଟାକି ଇନ ଆଦିବାସୀ ଲୋକର ବସବାସ ଏରିଆ ଏକା ଏଇଟା ଜଙ୍ଗଲ, ବହୁତ କ୍ରାଉଡ ଫିଲ୍ ଲାଗୁଛି ମୋତେ।
0: ଖଡ଼ିଆଳ ବ୍ଲକର ବାଦି ଗ୍ରାମରେ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠାର ଗୃହ ପ୍ରବେଶ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ବିଦ୍ୟାଳୟର ଶିକ୍ଷାଦାନ ନିଜସ୍ୱ କୋଠାରେ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ନୂତନ ପରିବେଶ ଓ ଆଧୁନିକ

0: ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ନୂତନ ପରିବେଶ ଓ ଆଧୁନିକ ଭିତ୍ତିଭୂମିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୀବ ସାହୁ ପ୍ରକାଶ କରିଛନ୍ତି। ଏପଟେ ପବିତ୍ର ପାତାଳଗଙ୍ଗାରୁ ଶ୍ରାବଣ ମାସର ବୋଲବମ୍ ଯାତ୍ରା ଜାରି ରହିଛି। ଶ୍ରାବଣ ସୋମବାର ଅବସରରେ ଶ୍ରଦ୍ଧାଳୁମାନେ ପାତାଳଗଙ୍ଗାରୁ ପବିତ୍ର ଜଳ ସଂଗ୍ରହ କରି ପ୍ରାୟ 35 କିଲୋମିଟର ପଦଯାତ୍ରା କରି ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଶ୍ରାବଣ ମାସ ସାରା ପାତାଳଗଙ୍ଗାରେ ଭକ୍ତଙ୍କ ସମାଗମ ଲାଗି ରହିଛି। ପବିତ୍ର ଜଳକୁଣ୍ଡରେ ସ୍ନାନ କରି ଭକ୍ତମାନେ ନିଷ୍ଠାର ସହ ବୋଲବମ୍ ଯାତ୍ରା ଆରମ୍ଭ କରୁଥିବାବେଳେ ଭଜନ କୀର୍ତ୍ତନ ଓ ଶିବନାମ ଜପରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଛି। ତରବଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ପ୍ଲାଷ୍ଟିକ୍ର କୁପ୍ରଭାବ ଓ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ସମ୍ପର୍କରେ ସଚେତନ କରିଥିଲେ। ନିଜ ପରିବାର ଓ ସମାଜକୁ ସ୍ୱଚ୍ଛତା ପାଇଁ ପ୍ରେରିତ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଉତ୍ସବସ୍ଥଳରୁ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ରୋକିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ପୁଲିସ୍ ପକ୍ଷରୁ ଆୟୋଜିତ ହୋଇଛି ମୋବାଇଲ୍ ମେଳା। ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂଙ୍କ ନେତୃତ୍ୱରେ ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ ଚୋରି ହୋଇଥିବା ମୋବାଇଲ୍ ଉଦ୍ଧାର ଅଭିଯାନ ଚାଲିଥିଲା। ଏହି ଅଭିଯାନରେ 50ରୁ ଅଧିକ ଚୋରି ହୋଇଥିବା ମୋବାଇଲ୍ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ମୋବାଇଲ୍ ଫୋନ୍ ସୁରକ୍ଷିତ ରଖିବା ସହ ଚୋରି କିମ୍ବା ହଜିଗଲେ ତୁରନ୍ତ ପୁଲିସ୍କୁ ସୂଚନା ଦେବାକୁ ଜନସାଧାରଣଙ୍କୁ ପୁଲିସ୍ ଆହ୍ୱାନ କରିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଏଥର ଶୁଣନ୍ତୁ ଚାଷବାସର କାର୍ଯ୍ୟକ୍ରମ।
2: ଚମ୍ଟୁ ବାବୁ ହପନ ନେଣ୍ଡୁ ଭାଇ ଗହଳା ଦୋକାନ ମଙ୍ଗଳବାର ବେଲିଡିଏ ହାଟ ବୁଧବାର ରଙ୍ଗାମାଟିଏ ହାଟ ଆର ରୁଇବାର ହିଲ କୁଲିଆନା ହାଟ ରେ ପୁରୁପ ସେ ସାମାନ କାତେ ଦୁଡ଼ୁବ କାନା ହାଟ ଦିନ ଛଡ଼ା କାତେ ଯତ ଦିନ କୁଚେ ବସ ଷ୍ଟାଣ୍ଡ ସୁର ଦୋକାନ ଖୁଲେ ତାହେନ କାନା ଆର ଗହଣା ଦ ଆକୋ ଗେକୋ ବେନାଏ
3: ଆର ଗ୍ୟାରେଣ୍ଟି ଦୋ ମେନା ଆସେ ବାଙ୍ଗା
2: ପୁରା ପୁରୀ ଗ୍ୟାରେଣ୍ଟି ନେଣ୍ଡୁ ଭାଇ ଗହଣା ଦୋକାନ କୁଚେ ବସ ଷ୍ଟାଣ୍ଡ ମୋବାଇଲ ନମ୍ବର 9437112459 ଚାଲ ଆଲାଂ ସେ ଗୋ
3: ଚଲୋ ଲାଂ ତବେ
4: ହଁ ଭାଇ କେଆଡ଼େ ଚାଲ ହଉ
5: ଖରା ପାଣି ପବନ ସବୁର ସମାଧାନ କରତେ ହୋ
4: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
4: କେଠେ ମିଳୁଛି ଏତେ ସୁବିଧା
5: ଜାଣିନ କି ବାରିପଦାର ଅତି ପରିଚିତ ଦୋକାନ ପରା
6: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା
4: ତାହେଲେ ଯିବା ନା କି କହୁଛ
5: ଚାଲ

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବୁଝିଲ ନା ପ୍ରଦ୍ୟୁମ୍ନ, ବର୍ତ୍ତମାନର ପାଣିପାଗ ଯାହା ହେଲା ଯେ ବଡ଼ ଆଶ୍ଚର୍ଯ୍ୟର କଥା, କେତେବେଳେ ବହୁତ ଜୋର ବର୍ଷା ହେଇଯାଉଛି, କେତେବେଳେ ବର୍ଷା ହଉଛିନି, ଏଇସବୁ ଯେଉଁ ଚାଲିଲା ବର୍ଷାର ଠିକ ଠିକଣା ନାହିଁ, ଯେମିତି ସେମିତି ଆମର ଚାଷୀ ଭାଇମାନଙ୍କୁ ମଧ୍ୟ ତାଙ୍କର ଜୀବନଶୈଳୀରେ ଚାଷବାସରେ ରୋଜଗାରରେ ମଧ୍ୟ ପରିବର୍ତ୍ତନ କରିବା ପାଇଁ ପଡ଼ିବ।
0: ସେଇଟା ବି ଆମର ଯେଉଁ ଜଳବାୟୁର ପରିବର୍ତ୍ତନ ହେଉଛି, ଆଉ ଅସମୟରେ ବି ବର୍ଷା ହେଉଛି, ଆଉ ସମୟରେ ବର୍ଷା ହେଉନି। ଖାଲି ବର୍ଷା ନୁହେଁ, ଖରାର ସମାନ କଥା, ଉତ୍ତାପ ମଧ୍ୟ ବହୁତ ବଢ଼ିବାରେ ଲାଗିଛି। ତ ସବୁର କାରଣ ହେଉଛୁ ଆମମାନେ, କାରଣ ଯେତେ ପ୍ରକାରର ପ୍ରକୃତିରେ ଆମେ ସବୁ ଜନ୍ମ ହେଇଛୁ, ଯେତେ ପ୍ରକାରର ଜୀବଜନ୍ତୁ ପ୍ରାଣୀ କୁଟୁମ୍ବ ଯାହା ବି ଅଛନ୍ତି, ସବୁଠୁ ସବୁ ପ୍ରକୃତିକୁ ବିଗାଡ଼ିବାରେ ସବୁଠୁ ବେଶୀ ଭୂମିକା ହେଉଛି ମଣିଷର। ତେଣୁ ଆମେ ଯଦିଓ ଆମର ପ୍ରଗତି ହେଇଛି ବିଭିନ୍ନ କ୍ଷେତ୍ରରେ, କିନ୍ତୁ ଆମେ ପ୍ରକୃତିକୁ ନଷ୍ଟ କରିବାରେ ହେଉଛି ଆମେ ପ୍ରଥମ, ଏବଂ ଆମ ଯୋଗୁଁ ହିଁ ସବୁ ହେଇଛି। ତେଣୁ ବର୍ତ୍ତମାନ ଚାଷୀ ଭାଇମାନେ ତ ପରିବର୍ତ୍ତନ କରିବେ, କିନ୍ତୁ ତା ସହିତ ଆମକୁ ପରିବର୍ତ୍ତନ ଏଇଥିପାଇଁ କରିବାକୁ ହବ, କାରଣ ଆମ ପରିବେଶ ବା ପ୍ରକୃତିକୁ ଯଦି ଆମେ ଯତ୍ନ ନ ନେବା, ଯାହା ବି ଅଛି ସେତିକି ବି ରହିବନି, ଆହୁରି ପରିବର୍ତ୍ତନ ହେଇ ଚାଲିବ। ଅର୍ଥାତ୍ ଆମେ ନଷ୍ଟ କରି କରି ଚାଲିବା ପ୍ରଗତି ନାଁରେ, ଏବଂ ସଭ୍ୟତାର ନାଁରେ, ଏବଂ ବିଜ୍ଞାନସମ୍ମତ ମାନେ ଜୀବନଶୈଳୀରେ। ତେଣୁ ଆମର ଚାଷୀ ଭାଇମାନେ ପରିବର୍ତ୍ତନ କରିବାଟା ନିହାତି ଜରୁରୀ, ଏବଂ ସେମାନେ ପରିବର୍ତ୍ତନ କରୁଛନ୍ତି। ଯେମିତି ଦେଖ, ରାସାୟନିକ ସାରର ଯେତିକି ବ୍ୟବହାର ହେଉଥିଲା, ଆସ୍ତେ ଆସ୍ତେ ଚାଷୀ ଭାଇମାନେ ସେଇଟା ବୁଝିଲେଣି ଯେ ରାସାୟନିକ ସାର ବା ଔଷଧ ପ୍ରୟୋଗ କଲେ ତାର ମାନେ ଗୁଣବତ୍ତା ନଷ୍ଟ ହେଉଛି, ଏବଂ ଆମର ସ୍ୱାସ୍ଥ୍ୟ ବିଗିଡ଼ିବାରେ ସେ ସାହାଯ୍ୟ କରୁଛି। ଖାଲି ଆମେ ନୁହେଁ, ଆମର ଗୃହପାଳିତ ପ୍ରାଣୀ, ଆମେ ତ ଗାଈ ଗୋରୁ ଯାହା ହେଲେ ବି ସଂଖ୍ୟା କମିଛି ସିନା, କିନ୍ତୁ ତଥାପି ରଖିଛୁ, ତ ସେମାନେ ବି ଆମେ ଖାଉଥିବା ଖାଦ୍ୟରୁ ସେମାନେ ଭାଗ ପାଆନ୍ତି। ଚକଡ଼ ହେଲା କି ଗହମ ଭୁସି ହେଲା କି ବିରି କୋଳଥର ଚକଡ଼ ହେଲା, ଯାହା ବି ହେଲା ସେଇ ଚାଷରୁ। ଆଉ ଧାନର କୁଟା ବି ସେମାନେ ଖାଉଥିଲେ, ଯେଉଁଟାକି ଆମ ଚାଷୀ ଭାଇମାନେ ବର୍ତ୍ତମାନ କୁଟା ବି ଘରକୁ ନେଉନାହାନ୍ତି। ସେମିତି କୁକୁଡ଼ା ପାଳନ, ବତକ ପାଳନ, ଯାହା ବି ଆମେ କରୁଛୁ, ସେମାନଙ୍କୁ ତ ସେଇ ଖାଦ୍ୟ ଦେବା ନା।
1: ହଁ, ଆଉ ଗୋଟେ କଥା ହେଉଛି, ଆମର ଯେଉଁ ମୌଳିକ ଯେଉଁ ଆମର ଆବଶ୍ୟକତା ରହିଛି, ଖାଦ୍ୟ, ବସ୍ତ୍ର, ବାସଗୃହ, ଆକୁ ସବୁବେଳେ ଠିକ୍ ରଖିବା। ଧର ଖାଦ୍ୟ କଥା ଆମେ କହୁଛେ, ଏଇ ଖାଦ୍ୟ ପାଇଁ ଆମେ ଫସଲ ଚାଷ କଲେ, ତା ସାଙ୍ଗରେ ଆମେ ମାଛ ଚାଷ, ବତକ ଚାଷ, କୁକୁଡ଼ା ଚାଷ, ଛେଳି ଚାଷ, ଏମିତି ସବୁ କରୁଛେ। ଆମ ମୟୂରଭଞ୍ଜ ଜିଲ୍ଲାର ଜଳବାୟୁକୁ ନେଇକରି ଯେଉଁ ବତକ ପାଳନ ହେଉ, କୁକୁଡ଼ା ପାଳନ ହେଉ, ଯେଉଁମାନେ କରୁଛନ୍ତି ସେମାନେ ବେଶ ଦୁଇ ପଇସା ଲାଭ ପାଉଛନ୍ତି, ଏବଂ ନିଜର ଯେଉଁ ଅଭାବ ଅସୁବିଧାଟା ବି ରହିଛି ତାକୁ ମେଣ୍ଟେଇ ପାରୁଛନ୍ତି। ତେଣୁ ଦେଖ, ଗୋଟେ କୁକୁଡ଼ା ହେଉ, ବତକ ହେଉ, ଇଏ ସାଙ୍ଗେ ସାଙ୍ଗେ ବିକ୍ରି ହେଇଯିବ, ମାନେ ଇଏ ଆଉ ମାନେ ରହିକିରି ହଇରାଣ କରିବାର ସିଷ୍ଟମ ନାହିଁ,
0: ସିଏ ଗୋଟେ କଥା। ତାପରେ ଆମେ ଅତିଥି ପ୍ରିୟ, ଆମ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ବାସିନ୍ଦାମାନେ ସମସ୍ତେ ଅତିଥିମାନଙ୍କୁ ଭଲ ପାଆନ୍ତି। ଆମ ଘରକୁ ଅବଶ୍ୟ ଆଗ ଅପେକ୍ଷା ବନ୍ଧୁବାନ୍ଧବ ଆସିବା କମ,
2: ପିଆର ଏବଂ ବସନ୍ତ ଏ ରୋଗ ତିନିଟା ଭ୍ୟାକ୍ସିନ ଦେଲେ ଛେଳିର ଆଉ କିଛି ରୋଗ ବାଦୀ କିଛି ଆସିବନି।
1: ଘରେ ସବୁ କିଏ କିଏ ଅଛନ୍ତି?
2: ଘରେ ଅଛନ୍ତି ମୋ ମିସେସ, ମୁଁ, ପୁଅ ଗୁଟେ, ଝିଅ ଗୁଟେ, ସେମାନେ ପାଠ ପଢୁଛନ୍। ବତକ ପାଳନ, ଦେଶୀ କୁକୁଡ଼ା, ଆନ୍ଧ୍ରଜୁଆ, ଛେଳି, ଏଇ ଚାରି ପାଞ୍ଚଟା ଜିନିଷ ରଖିକରି ଯାହା ରୋଜଗାର କରୁଛି। ସେମାନେ ପୁଅ ପଢୁଛି ପ୍ଲସ୍ ଥ୍ରୀ, ଏଥର ଲାଷ୍ଟ ଇୟର ହବ, ଝିଅ ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର। ମୁଁ ସେମାନଙ୍କୁ କୁହେ, ବାପା ଏ କାମ କରି କରି ତୁମେ ପାଠ ପଢୁଛ, ତମେ ଚାକିରି ନ ପାଇଲେ ବି ଆଜିକାଲି କିଛି ଦୁଃଖ ନାହିଁ, ଆଜିକାଲି ଏମିତି ଚାକିରି ଉଦ୍ଦେଶ୍ୟରେ ପାଠ ପଢା ଯାଉନି,
1: ଏଇ ପଇସାରୁ ଆପଣ ଚଳି ଯାଉଛୁ,
2: ଆମେ ଚଳି ଯାଉ।
1: ତେବେ ଆକୁ ନେଇକରି ଆପଣ ଭବିଷ୍ୟତରେ କିସ ଚିନ୍ତା କରିଛନ୍?
2: ଆକୁ ନେଇକରି ଆମେ ଭବିଷ୍ୟତରେ ଚିନ୍ତା କରୁଛେ, ଆମର ଏଇ ଚାଷଟାକୁ ଲୁଲୁଙ୍ଗ ସାଇଡ଼ରେ ଯେଉଁ ଜାଗା କରିଛି ସେଠି ଟ୍ରାନ୍ସଫର୍ମର ଲଗେଇ ଦେଇଛି, ସେଠି ଘର କରିବି, ଚାରିପଟେ ଘେରଉ ହେବ, ତାପରେ ସେଠି ଥଣ୍ଡା ସିଜିନ୍ରେ ଆମର ହଂସ, ଦେଶୀ କୁକୁଡ଼ା ଦିଆଯିବ, ବତକ ଏବଂ ଛେଳି, କୁକୁଡ଼ା ବଣ୍ଡାଜ, କୁକୁଡ଼ାର ବିଭିନ୍ନ ପ୍ରକାର କୁକୁଡ଼ା ଭୁବନେଶ୍ୱରରେ ମିଳୁଛି, ଏମିତି କିସ ଦେଶୀ କୁକୁଡ଼ା, ଆନ୍ଧ୍ରଜୁଆ, କଡ଼କନାଥ କୁକୁଡ଼ା, ଏସବୁ ଚାରି ପାଞ୍ଚଟା କୁକୁଡ଼ା, ସବୁ ଭେରାଇଟି ଜିନିଷ କୁକୁଡ଼ା ଅଣା ହଉଛି, ବିକ୍ରି ପାଇଁ କିଛି ଅସୁବିଧା ନାହିଁ, ଏବଂ ମୋ ଘରେ ତ ସାଙ୍ଗେ ସାଙ୍ଗେ ସରିଯାଉଛି ଆଉ, ବୁଝିଲେ ନା। ଯାହା ହଉ, ଖୁସିର କଥା, ଆମେ ଭଲରେ ଚଳୁଛି।
1: ଧନ୍ୟବାଦ।
3: ହଉ ବଡ଼ ଭାଇ, ଆଉ ବର୍ତ୍ତମାନ ଆସ ଗୋଟେ ଭଜନ ଶୁଣିବା ଆଉ।
0: ମହାପ୍ରଭୁ।

0: ଟସର ଚାଷରୁ କେମିତି ଆମେ ଦୀର୍ଘମିଆଦୀ ସୂତ୍ରରେ ଲାଭ ପାଇପାରିବା, ଆଉ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ଟସର ଚାଷରୁ 2-3 ମାସ ଭିତରେ ଯେଉଁ ଅମଳ ହେଉଛି ସେଥିରୁ ଆମେ ଲକ୍ଷାଧିକ ଟଙ୍କା ପାଇବାର ଉଦାହରଣ ଦେଖିସାରିଲେଣି, ବୁଝିଲ ନା? ତ ସେ ବିଷୟରେ ଆଜି ଟିକେ ଆଲୋଚନା କରିବା। ଆମ ଗଣରେ ଅଛନ୍ତି ବରିଷ୍ଠ ନିରୀକ୍ଷକ ଡକ୍ଟର ଜଜାତି କେଶରୀ ରାଉତ।
1: ଠିକ ଅଛି, ଶୁଣିବା ତାହେଲେ, ତାଙ୍କୁ ପଚାରିବା ବିଷୟ କଥା ଆଉ। ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା।
1: ଆମେ ତ ଆଗରୁ ବି କାର୍ଯ୍ୟକ୍ରମ କରିଛୁ ଟସର ଚାଷ ସମ୍ପର୍କରେ। ପ୍ରକୃତରେ ଯୋଉ ଜମି ଗୁଡାକରେ ଆମର ଜଳସେଚନର ସୁବିଧା ଆମେ କେବେ ବି କରିପାରିବାନି, ସେମିତି ମୟୂରଭଞ୍ଜରେ ବି ଜମି ଅଛି।
2: ଦେଖନ୍ତୁ, ଆମ ମୟୂରଭଞ୍ଜ ଜିଲ୍ଲା ସାଧାରଣତଃ 70% ପପୁଲେସନ ଆମର ହେଲେ ଏସ୍ଟିଏସ୍ସି ପପୁଲେସନ।
1: ଆଜ୍ଞା।
2: ଏବଂ ଆମର ଜିଲ୍ଲାର ଯଦି ଆମେ ଜିଓଗ୍ରାଫିକାଲ ମ୍ୟାପ୍ ଦେଖିବା ତାହେଲେ ଆମେ ଦେଖିବା ଯେ ଆମର ଅଣ ଜଳସେଚିତ ଜମି ଅଧିକା ଏବଂ ଜଳସେଚିତ ଜମି ବହୁତ କମ ପରିମାଣ।
1: ସରକାରୀ ହିସାବ କହୁଛି 33% ମାତ୍ର
2: ଜମି ଜମା ଜଳସେଚିତ।
1: ଆଜ୍ଞା।
2: ସେଥିରୁ ଆମର ଯୋଉ ଶିମିଳିପାଳ ଜୈବ ମଣ୍ଡଳ, ସିଏ ଅର୍ଦ୍ଧାରୁ ଅଧିକ ଜାଗା ସିଏ ମାଡି ବସିଛି। ଏବଂ ଆମର ମୟୂରଭଞ୍ଜର ଯୋଉ ଇକୋ କ୍ଲାଇମେଟିକ କଣ୍ଡିସନ, ସିଏ କେବଳ ଶିମିଳିପାଳ ହିଁ ତାକୁ କଣ୍ଟ୍ରୋଲ କରୁଛି। କିନ୍ତୁ ଯଦି ଏହି ପରିପ୍ରେକ୍ଷୀରେ ଆମେ ଯଦି ଟସର ଚାଷକୁ ଯଦି ଆଖି ଆଗରେ ରଖି, ଏ ବର୍ଷ ଟସର ଚାଷ ଖୁବ୍ ଭଲ ହେଇଛି। ସାଧାରଣତଃ କହନ୍ତି ଯେ ଯେତେବେଳେ ମରୁଡ଼ି ପଡ଼େ ସେତେବେଳେ ଟସର ଚାଷ ଖୁବ୍ ଭଲ ହୁଏ। ତେଣୁ ବର୍ତ୍ତମାନ ମୟୂରଭଞ୍ଜରେ ଟସର ଚାଷ ଆପଣ ଜାଣିଥିବେ, ଏଥିରେ ଆମର ଆଦିବାସୀମାନଙ୍କର ଏଇଟା କେବଳ ଚାଷ ନୁହେଁ, ଏଇଟା ଗୋଟେ ପରମ୍ପରା। ଏଠି ଟସର ଚାଷ, ଛଉ ନାଚ ଏସବୁ ଜିନିଷ ଗୋଟେ ପରମ୍ପରା ଭିତରେ ଗଣିତ ହୁଏ। ତେଣୁ ଟସର ଚାଷକୁ ଆଦିମ ମଳରୁ ରାଜା ରାଜୁଡ଼ା ସମୟରେ ହେଇ ଆସୁଛି। ପ୍ରାୟ 6-8 ହଜାର ଚାଷୀ ପରିବାର ଏଇ ଚାଷରେ ନିୟୋଜିତ ଅଛନ୍ତି। ଏବଂ ଆମେ ଯଦି ଅନୁଧ୍ୟାନ କରିବା ଏଗ୍ରିକଲଚର କ୍ରପରେ, ସେରିକଲଚର କ୍ରପ ନିଶ୍ଚିତ ଭାବରେ ଖୁବ୍ ଭଲ ହେଇଛି। ଏବଂ ବର୍ତ୍ତମାନ ସୁଦ୍ଧା ଯଦି ବାଙ୍ଗିରିପୋଷି ବ୍ଲକ, ଆପଣ ଯେଉଁଥିରେ ମୁଁ କାମ କରୁଛି ସେ ବ୍ଲକରେ ଯଦି ଆପଣ ଆକାଉଣ୍ଟକୁ ନିଅନ୍ତି, ତାହେଲେ ଆମେ ବର୍ତ୍ତମାନ ସୁଦ୍ଧା ପାଟିଆ ଆଉ କଂସାପାଳ ନିଶ୍ଚିନ୍ତ ଏଇ ରିଜିଅନରେ ଆମେ 50 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କେବଳ ଟସର ମୂଲ୍ୟ ଚାଷୀଙ୍କୁ ଦେଇସାରିଲୁଣି। ଏବଂ ଚାଷ ଆଗକୁ ଅଛି, ପ୍ରାୟ 1 କୋଟି ଟଙ୍କା ଚାଷୀମାନେ ଏଇ ଟସର ଚାଷରୁ ପାଇପାରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହେଇଛି ଏବଂ ତାହା ନିଶ୍ଚିତ ଭାବରେ ପୂରଣ ହେବ।
1: ଆଉ କି କି ସୁବିଧା ସାଧାରଣତଃ ଆମର ଚାଷୀ ଭାଇମାନେ ବି ଜାଣିବା କଥା, ଏବଂ ଆମର ଯୋଉ ଯୋଉ ବିଭାଗ କୃଷି ସହିତ ଏବଂ କୃଷି ସହିତ ସମ୍ପର୍କ ଥିବା ବିଭିନ୍ନ, ଯେମିତି ଗୋପାଳନ ହେଲା, ମାଛ ଚାଷ ହେଲା, ଉଦ୍ୟାନ କୃଷି ହେଲା, ସମସ୍ତେ ଜାଣି ରଖିବା ଉଚିତ ଯେ ଆମେ ଯୋଉ

0: ଟସର ଚାଷଟା କରିବା ବା ଆମ ଭାଇମାନେ କରୁଛନ୍ତି, ପରମ୍ପରା ତ ରହିଛି ନିଶ୍ଚିତ ଭାବରେ, ଆପଣ ଯେମିତି କହିଲେ ଯେ ଇଏ ଗୋଟେ ଐତିହାସିକ ପରମ୍ପରା, ତେବେ ତାକୁ ତାକୁ ଆଦରିକି ଆଉ ନୂଆ ନୂଆ ସୃଷ୍ଟି କରିବା, ସେଇ ଯୋଉ ଲକ୍ଷ୍ୟକୁ ଆମେ ରଖୁଛେ ନିଶ୍ଚିତ ଭାବରେ ସିଏ ବହୁମୁଖୀ ସୁବିଧା ଦେଲେ ଯାଇକି, ସେଇ ଯୋଉ ବହୁମୁଖୀ ସୁବିଧା କଥା ଆମେ ଟିକେ ହବା।
1: ହଁ, ସେ ସମ୍ବନ୍ଧରେ କାହିଁକିନା ଟସର ଚାଷର ଗୋଟେ ବହୁମୁଖୀ ସୁବିଧା ହେତୁ ହିଁ ଏ ଚାଷର ଆଦୃତ ହେଇପାରିଛି ମୟୂରଭଞ୍ଜ ଜିଲ୍ଲା। ଗୋଟେ ଜିନିଷ ଦେଖନ୍ତୁ, ଅନ୍ୟାନ୍ୟ ଚାଷରେ ପ୍ରତ୍ୟେକ ଆପଣ ହର୍ଟିକଲଚର ଚାଷ ନିଅନ୍ତୁ, ଏଗ୍ରିକଲଚର ନିଅନ୍ତୁ, କି ସଏଲ କନଜରଭେସନ ନିଅନ୍ତୁ, କି ମତ୍ସ୍ୟ ଚାଷ ନିଅନ୍ତୁ, ଏଥିରେ ଆପଣଙ୍କର
0: ଡାଇରୀ ହେଲା, ପୋଲ୍ଟ୍ରି ହେଲା,
1: ଏଥିରେ ଆପଣଙ୍କର ଯୋଉ ଇନଭେଷ୍ଟମେଣ୍ଟ, ଯୋଉ ପ୍ରଥମେ ଆପଣ ପୁଞ୍ଜି ଲଗାଣଟା ବହୁତ ବେଶୀ, ଏବଂ ଯଦି ଆମେ ପ୍ରତ୍ୟେକ ଜିନିଷକୁ ଆଖି ଆଗରେ ରଖିବା ଖର୍ଚ୍ଚକୁ, ତାହେଲେ ଆମର ନେଟ୍ ଇନକମ୍ ଯୋଉଟା କହୁଛନ୍ତି ମାନେ ନିଟ୍ ଇନକମ୍ ବହୁତ କମ୍ ଅନ୍ୟାନ୍ୟ ଚାଷରେ। କିନ୍ତୁ ଟସରର ସବୁଠୁ ବଡ଼ ଜିନିଷ ହେଲା ଯେ ଏଥିରେ ଜଙ୍ଗଲରେ ଅସନ ଅର୍ଜୁନ ଗଛ ରାଜା ରାଜୁଡ଼ା ସମୟରୁ ଲଗା ହେଇଥିଲା ଏବଂ ସିଏ ଅଛି, ଏବଂ ଆଗାମୀ ଦିନରେ ଯୋଉ ଆମର ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ଦ୍ୱାରା ସେରିକଲଚର ଡିପାର୍ଟମେଣ୍ଟ ଥ୍ରୋରେ ଆମର ଅସନ ଅର୍ଜୁନ ବୃକ୍ଷରୋପଣ ହେଉଛି ଜିଲ୍ଲା ଯାକରେ, ଏବଂ ବୃକ୍ଷରୋପଣ ଏଭଳିଆ ଜାଗାରେ ହେଉଛି ଯେଉଁଥିରେ କି ଏଗ୍ରିକଲଚର କିମ୍ବା ହର୍ଟିକଲଚର କ୍ରପ କୌଣସି କ୍ରପ ହେଇପାରିବନି, ସେଇଭଳିଆ ଆଣ୍ଟୁଡେଟେଡ୍ ଲ୍ୟାଣ୍ଡ ଯେଉଁଟାକି ଅନାବାଦୀ ଜମି, ସେସବୁ ଜମିରେ ଅସନ ଅର୍ଜୁନ ବୃକ୍ଷ ଲଗା ହେଉଛି ଏବଂ ତାକୁ ମାଗଣାରେ ଚାଷୀଙ୍କୁ ପ୍ରଦାନ କରାହଉଛି, ଗୋଟିଏ ହେକ୍ଟର ଗୋଟେ ଚାଷୀକୁ।
0: ତାମାନେ ଅନ୍ୟ କୌଣସି କୃଷିର କ୍ଷତି ନକରିକି
1: ଟସର ଚାଷଟା ହେଇପାରୁଛି।
0: ଏବଂ ଯୋଉ ଗଛ କଥା କହିଲେ, ସିଏ ହେଉଛି ଆମର ଯୋଉ ପର୍ଯ୍ୟାବରଣ ପାଇଁ ପ୍ରଧାନ ଉଦ୍ବେଗ ସୃଷ୍ଟି କରୁଛି,
1: ହଁ
0: ସେଟା ତ ଆମର ସମାଧାନ ହେଇଯିବ
1: ନିଶ୍ଚିତ ଭାବରେ। ନିଶ୍ଚିତ ଭାବରେ ଆପଣ ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ କି ଜୈବମଣିର ସୁରକ୍ଷା କ୍ଷେତ୍ରରେ ବୃକ୍ଷରୋପଣଟା ତ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରୁଛି। ତା ସାଙ୍ଗରେ ଯୋଉ ଅସନ ଅର୍ଜୁନ ବୃକ୍ଷ ରୋପଣ ହେଉଛି, ଯୋଉ ଯୋଉ ଜାଗା କୌଣସି ଅନାବାଦୀ ଜାଗା, କୌଣସି ଚାଷ ଜମି କି ଇଏ ହର୍ଟିକଲଚର କ୍ରପ ହେଇପାରିବନି, ସେଭଳିଆ ଜାଗାରେ ଏ ଅସନ ଅର୍ଜୁନ ବୃକ୍ଷ ହେଇପାରୁଛି। ଦୁଇରେ ଆମେ ସେଇ ଅସନ ଅର୍ଜୁନ ବୃକ୍ଷରେ ତିନି ବର୍ଷ ପରେ ଆମେ ଟସର ଚାଷ କରିପାରୁଛୁ, ପ୍ରତ୍ୟେକ ଚାଷୀ କରିପାରୁଛୁ, ଏବଂ ଗୋଟେ ହେକ୍ଟର ଜମିରୁ ଆଜିକା ଦିନରେ ଲକ୍ଷେ ଟଙ୍କାରୁ ଅଧିକ କମେଇ ପାରୁଛନ୍ତି। ସବୁଠୁ ବଡ଼ ହେଲା ଯେ ଦୁଇ ମାସ ଭିତରେ କମେଇ ପାରୁଛନ୍ତି। ତତ୍ ସଙ୍ଗେ ସଙ୍ଗେ କେବଳ ଟସର କୋଷାରୁ ସେମାନେ ପଇସା ପାଉନାହାନ୍ତି, ଯୋଉ ବୃକ୍ଷରେ ସେମାନେ ଟସର ଚାଷ କରୁଛନ୍ତି ତାର ଡାଳ କାଟିବାକୁ ପଡୁଛି ତାଙ୍କୁ, ତେଣୁ ତାଙ୍କର ଯୋଉ ଜାଳେଣୀ କାଠିର ସମସ୍ୟା ଯୋଉଟାକି ସବୁଠୁ ବଡ଼ ସମସ୍ୟା ଆଜିକା ଦିନରେ ବର୍ତ୍ତମାନ ଆମେ ଯୋଉ ଫେଲିଂ କମ୍ କରିବା ପାଇଁ, ଗଛ ଫେଲିଂ ହେଉଛି, ଜାଳେଣୀ କାଠ ଲୋକ ଗରିବ ଲୋକ
0: ବର୍ତ୍ତମାନ ସୁଦ୍ଧା ବି ବ୍ୟବହାର ହେଉଛି, ଆମେ ଦେଖୁଛୁ
1: ପ୍ରାୟତଃ ଆମ ଗାଁ ଗଣ୍ଡାରେ
0: ଦେଖୁଛୁ, ଏବଂ ଆମର ଜଙ୍ଗଲ ବିଭାଗ ବି ସେଥିରେ କିଛି କରିପାରୁନାହାନ୍ତି, ଏବଂ ଜୀବନ ଜୀବିକାର କଥା ଆସି ଯାଉଛି।
1: ହଁ, ଆମର ଏ ଟସର ଚାଷରୁ ଗୋଟିଏ ହେକ୍ଟରରୁ ଯେତିକି ପରିମାଣର କାଠ ବାହାରୁଛି, ଯୋଉ ପୋଲାରିଂ ସିଷ୍ଟମ ଦ୍ୱାରା ଯୋଉ ଗଛ କାଟା ହେଉଛି ଚାଷ ପରେ, ସେଥିରେ ପ୍ରାୟ ଦୁଇଟା ପରିବାରର ଗୋଟେ ବର୍ଷର ଜାଳେଣୀ କାଠ ଯୋଗାଇ ଦେଇପାରୁଛି ସେ, ତେଣୁ ସେଇଟା ଗୋଟେ ବହୁତ ବଡ଼ ଇନକମ୍ ଭିତରେ ବି ଯାଉଛି। ତେଣୁ ସବୁଠୁ ବଡ଼ ଜିନିଷ ହେଲା ଜାଳେଣୀ କାଠର ସମାଧାନ କରିବା ସଙ୍ଗେ ସଙ୍ଗେ ଗୋଟେ ଗରିବ ଚାଷୀର ଆର୍ଥିକ ବିକାଶରେ ବି ଏ ଟସର ଚାଷ ସହାୟତା ହେଉଛି। ଦୁଇରେ ମୁଁ ଯୋଉଟା ପ୍ରଥମେ କହିଲି ଯେ ଏଥିରେ ଇନଭେଷ୍ଟମେଣ୍ଟଟା ଯୋଉ ପଇସା ଖର୍ଚ୍ଚ କରୁଛି ଚାଷୀ ବହୁତ କମ୍ ଟଙ୍କା, ଯେ ଗୋଟେ ଲୋକ ଗୋଟେ ହେକ୍ଟରରୁ ଲକ୍ଷେ ଟଙ୍କା ଉପରକୁ ଦୁଇ ମାସ ଭିତରେ ପାଉଛି,
0: ସେଥିରେ
1: ନିଟ୍ ଲାଭ ପାଉଛି, ସେଥିରେ ତାର ଇନଭେଷ୍ଟମେଣ୍ଟ ହେଲା ଓନ୍ଲି 3,000 ଟଙ୍କା। ସେ 3,000 ଟଙ୍କା ପ୍ରଥମେ ବିହନ ନବ ଭିତ୍ତିଭୂମିକୁ ଛାଡି ଦେଇକି, କାହିଁକିନା ଭିତ୍ତିଭୂମି ତ ନ୍ୟାଚୁରାଲ, ଜଙ୍ଗଲରେ ଅସନ ଅର୍ଜୁନ ବୃକ୍ଷ ରହୁଛି ଏବଂ ସରକାରଙ୍କର ସାହାଯ୍ୟରୁ ସିଏ ଯୋଉ ଅସନ ଅର୍ଜୁନ ବୃକ୍ଷ ବି ପାଇପାରୁଛି, ତେଣୁ ତାର ନିଜସ୍ୱ ଇନଭେଷ୍ଟମେଣ୍ଟ କିଛି ନ ଥାଇକି ସିଏ କେବଳ 3,000 ଟଙ୍କାର ବିହନ ନେଇକି ସେଥିରୁ ତାର ବୈଷୟିକ ଜ୍ଞାନକୌଶଳ ଯୋଉଟା ଆମେ ତାକୁ ଶିଖେଇଛେ ତାକୁ ପ୍ରୟୋଗ କରିକି ସିଏ 1,00,000 ଟଙ୍କା ସେଥିରୁ କମେଇ ପାରୁଛି। ଏଇଟା ସବୁଠୁ ବଡ଼ ଜିନିଷ ହେଲା ଏଇ ଯୋଉ ନେଟ୍ ଇନକମ୍ଟା ଏଠି ଆପଣଙ୍କର ଏଇ ଯୋଉ ଟସର ଚାଷରୁ ନିଶ୍ଚିତ ଭାବରେ ବହୁତ ଅଧିକ।
0: ଆପଣ କହିଲେ ଯେ ଗଛ ଲଗେଇବାର, ମନେ କରନ୍ତୁ ଜଣେ ନୂଆ ଚାଷୀ ସିଏ ଅଡ଼ାପାଇ ସୃଷ୍ଟି କରିବେ ଏବଂ ତାଙ୍କୁ ଅଡ଼ାପାଇଟା ତିଆରି କରିବା ପାଇଁ 3 ବର୍ଷ ସମୟ ଲାଗୁଛି, ସେଇ ସମୟଟା ସେଇ ଯୋଉ 3 ବର୍ଷ ତାଙ୍କୁ ଲିନ୍ ପିରିୟଡ୍ ବା ନନ୍ ଇଫେକ୍ଟିଭ ଇୟର ଯୋଉଟା ଧରାଯିବ, ଯୋଉଥିରେ ଆୟ ରହିବ ନାହିଁ ତାଙ୍କ, ତେଣୁ ସେଇ ସମୟଟା ସିଏ କଣ କରିବେ
1: ସେଇଟା ଗୋଟେ ଦେଖନ୍ତୁ। ଆମେ ପ୍ରତ୍ୟେକ ଗ୍ରାମରେ ଯୋଉଠି ଆମେ ଅସନ ଅର୍ଜୁନ ବୃକ୍ଷ ରୋପଣ କରାଯାଉଛି, ମୟୂରଭଞ୍ଜରେ ଯୋଉ 20-21 ଟସର ସମବାୟ ସମିତି ଅଛି, ତା ଆନୁକୂଲ୍ୟରେ ଯୋଉ ଟସର ପ୍ଲାଣ୍ଟେସନ ହେଉଛି, ଅସନ ଅର୍ଜୁନ ବୃକ୍ଷରୋପଣ ହେଉଛି, ପ୍ରଥମେ ଯୋଉ ଲ୍ୟାଣ୍ଡ ସିଲେକ୍ସନ ହେଉଛି ଏବଂ ତାକୁ ଯୋଉ ବୃକ୍ଷରୋପଣ ହେଇସାରିଲା ସେଇ ଲିନ୍ ପିରିୟଡ୍ରେ, ଏକରେ ତ ସେମାନେ ବୃକ୍ଷରୋପଣ କାମରେ ନିୟୋଜିତ ହେଲେ ହେଲେ MGNREGS ରୁ କି RKBY ସ୍କିମ୍ ଯୋଉ ଅଛି ସେଥିରେ ନିୟୋଜିତ ହେଇକି ସେଥିରୁ କିଛି ଲେବର ୱେଜେସ୍ ଆକାରରେ ପଇସା ପାଇଲା। ଦ୍ୱିତୀୟତଃ ଆମର ଇଣ୍ଟରକ୍ରପିଂ ସବୁ ଅଛି, ଅନ୍ତ ଚାଷ ଯୋଉଟା ବିରି ମୁଗ କୋଳଥ ଏସବୁ ଜିନିଷ ବି ତା ଭିତରେ ପ୍ରଥମ ତିନି ବର୍ଷରେ।

0: କରିପାରିବେ ସେମାନେ, ତେଣୁ ସେଥିରୁ ବି କିଛି ଇନକମ୍ ସେମାନେ କରିପାରୁଛନ୍ତି ଏବଂ 3 ବର୍ଷ ପରେ ସେମାନେ ଗୋଟେ ଗୋଟେ ହେକ୍ଟର ନେଇକି ସେମାନେ ଆଉ ଥରେ ଟସର ଚାଷରେ ନିୟୋଜିତ ରହୁଛନ୍ତି। ଆଉ 2ରେ ଆପଣଙ୍କର ଅଦା ହଳଦୀ ଏସବୁ ଜିନିଷ ବି
1: ହେଇପାରିବ,
0: ମସଲା ଜାତୀୟ ଜିନିଷ ବି ହେଇପାରିବ,
1: ଯୋଉଟା
0: ଛାଇରେ ହୁଏ ସେଟା ବି ହେଇପାରିବ। ତେଣୁ ସେ ପ୍ଲାଣ୍ଟେସନ ଭିତରେ ଆମେ ତାକୁ ନେଇକି ଅନ୍ତ ଚାଷରୁ ବି ଚାଷୀକୁ ଲାଭବାନ କରିପାରିବା ଯଦି ଚାଷୀ ତା ମନ ଦେଇକି ସେ କାମ କରିପାରିଲା।
1: ଆଜ୍ଞା, ଆଚ୍ଛା, ତାଲିମ କଥାକୁ ଟିକେ ଆସିବା, କାରଣ ଯେଉଁମାନେ ପୁରୁଣା ଚାଷୀ, ପାରମ୍ପରିକ ଚାଷୀ, ଟସର ଚାଷୀ, ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ, ତାଙ୍କ ଛୁଆମାନେ ଅତି କମରେ ଲକ୍ଷ୍ୟ କରିକି ବି ଶିଖିଯିବେ। ବାକି ଯେଉଁମାନେ ନୂଆ କରି ଶିଖିବା ପାଇଁ ଚାହୁଁଛନ୍ତି ବା ନୂଆ କରିବା ପାଇଁ ଚାହୁଁଛନ୍ତି, ଯେଉଁମାନେ କି ତାଙ୍କ ଇଲାକାରେ ନାହିଁ, ଏମିତି ବି କେତେ ଗୁଡାକ ବ୍ଲକ ଅଛି ଆମେ ଜାଣୁ ଯେଉଁ ବ୍ଲକରେ କି ବର୍ତ୍ତମାନ ସୁଦ୍ଧା ଟସର ଚାଷ ଏତେଟା ହେଇନି ବା ଆଦୌ ହେଇନି କହିଲେ ତ ଭୁଲ ହବ, କାରଣ ପ୍ରାକୃତିକ ଉପାୟରେ ବି ଆମେ ଟସର ଦେଖୁଛୁ, ସାଡ଼ା ଗଛରେ ଥାଉଛି, ଅନ୍ୟାନ୍ୟ ଗଛରେ କୁଳି ଗଛରେ ଥାଉଛି, ଗୟା କୁଳି ଗଛରେ, ବୋରକୁଳି ଗଛରେ, ତେଣୁ ସେମାନେ କିପରି ଭାବରେ ତାଲିମ ନେଇପାରିବେ ବା ଶିଖିପାରିବେ।
0: ହଁ, ସେଇଟା ଗୋଟେ ଭଲ କଥାଟା ଆପଣ ପଚାରିଲେ ଯେ ବର୍ତ୍ତମାନ ଆପଣ ଦେଖନ୍ତୁ ମୟୂରଭଞ୍ଜରେ ଟସର ନ ଜାଣିଥିବା ଲୋକଙ୍କ ପରିମାଣ ପ୍ରାୟତଃ ନଥିବ, କାହିଁକିନା ପ୍ରତ୍ୟେକ ମୟୂରଭଞ୍ଜିଆ ଏବଂ ମୟୂରଭଞ୍ଜରେ ବସବାସ କରୁଥିବା ଲୋକ ଟସର ସଂସ୍ପର୍ଶରେ ପ୍ରାୟତଃ ଅତ୍ୟପ୍ରତ୍ୟୟ ଭାବରେ ଜଡ଼ିତ। କଥା ହେଲା ଯେ ଆପଣ ଜାଣିଥିବେ ଆମ ଜିଲ୍ଲାରେ ଯେଉଁ ବିଭିନ୍ନ ଶ୍ରେଣୀୟ ଲୋକ ରହୁଛନ୍ତି ତା ଭିତରୁ ଗୋଟେ ପାଟ୍ରା କାଷ୍ଟ ଅଛି ଏବଂ ପାଟରୁ ପାଟ୍ରା ହେଇଛି, ରାଜା ସେମାନଙ୍କୁ ଆଣିକି ବନାରସ ସାଇଡ୍ରୁ ସେ ଲୋକଙ୍କୁ ଏଷ୍ଟାବ୍ଲିଶ କରିଥିଲେ ଏବଂ ସେମାନେ ସ୍ପେଶାଲି ଏଇ ଟସରରୁ ସୂତା ବୁଣୁଥିଲେ ଏବଂ ପାଟ ବସ୍ତ୍ର ତିଆରି କରିବାରେ ରାଜାଙ୍କ ଦରବାରରେ ସେମାନେ ସବୁ ନିୟୋଜିତ ହେଇଥିଲେ। କୌଳିକ ବୃତ୍ତି ତାଙ୍କର ଥିଲା। ତେଣୁ ବର୍ତ୍ତମାନ କଥା ହେଲା ଯେ ଆମର ଯେଉଁମାନେ ଟସର ଚାଷ ସମ୍ବନ୍ଧରେ ପ୍ରାୟତଃ ଯେଉଁ ଏରିଆରେ ହେଉଛି ସବୁ ଆଦିବାସୀ ଲୋକ ତାର ଚାଷ ଶୈଳୀ ପ୍ରଣାଳୀ ସବୁ ଜାଣିଛନ୍ତି ପ୍ରାୟ, କିନ୍ତୁ କାଳକ୍ରମେ ଆମର ଏଇ ଯେଉଁ ବୈଷୟିକ ପରୀକ୍ଷା ନିରୀକ୍ଷା ଦ୍ୱାରା ଯେଉଁ ହାଇବ୍ରିଡ୍ସ, ଯେଉଁ ଡାବା ଆଉ ଡାବା ବିଭି ଟିଭି ଆଉ ଅନ୍ୟାନ୍ୟ ଯେଉଁ ଉନ୍ନତ ମାନର ଯେଉଁ ସବୁ ବିହନ ପ୍ରସ୍ତୁତ ହେଲା ଏଥିରେ କିଛିଟା ବୈଷୟିକ କୌଶଳ ତାଙ୍କୁ ଶିକ୍ଷା ଦେବାକୁ ପଡ଼ିଥାଏ। ସେଥିଲାଗି ଓଡ଼ିଶା ସରକାର ତାର ପ୍ରାବଧାନ କରିଛନ୍ତି ବିଭିନ୍ନ ଆୱାରନେସ୍ କ୍ୟାମ୍ପ ମାଧ୍ୟମରେ ହେଉ କି ନହେଲେ ଯେଉଁ ଆମର ଜିଲ୍ଲାରେ ଯେଉଁ ରିଜନାଲ ଟସର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରାଞ୍ଚିର ଯେଉଁ ବ୍ରାଞ୍ଚ ଅଛି ଆର୍ଟିଆର୍ଏସ୍, ସେମାନଙ୍କ ଜରିଆରେ ରାଞ୍ଚିରେ ଅଛି ଏବଂ ବାରିପଦାରେ ତାର ଗୋଟେ ବ୍ରାଞ୍ଚ ଅଛି ଆମର ଆର୍ଟିଆର୍ଏସ୍ କନଭେଣ୍ଟ ପାଖରେ, ସେଥିରେ ସେମାନେ ତାଙ୍କୁ ବୈଷୟିକ ଶିକ୍ଷା ତାଲିମ ଦେଉଛନ୍ତି, କିନ୍ତୁ ଅଧିକ ଅଧିକ ଅମଳକ୍ଷମ ହୋଇପାରିବ ତାର ବିଭିନ୍ନ ପ୍ରକାର ଶୈଳୀ ସମ୍ବନ୍ଧରେ ସେମାନେ
1: ତାଙ୍କୁ,
0: ସେଥିରେ ବରିଷ୍ଠ ବୈଜ୍ଞାନିକମାନେ ଅଛନ୍ତି ଯେଉଁଥିରେ ତାଙ୍କୁ ସହଯୋଗ କରୁଛନ୍ତି ଚାଷୀମାନଙ୍କୁ। ୟାଦ୍ୱାରା କ'ଣ ହେଉଛି, ଏଇ ଯେଉଁ ଆଗରୁ ଟସର ଚାଷଟା ଯେଉଁ 3-4 ମାସରେ ସେମାନେ ଯେଉଁ ଇନକମ୍ଟା ହେଇପାରୁଥିଲା, ବର୍ତ୍ତମାନ ତାଙ୍କର ଏଇ ଯେଉଁ ନୂଆ ଫାଇଣ୍ଡିଙ୍ଗସ୍ ଦ୍ୱାରା ସେମାନେ ଏଇ ଚାଷର ପିରିୟଡ୍ଟାକୁ କନସାଇଜ୍ କରିଛନ୍ତି ଏବଂ 2 ମାସ ଭିତରେ ଏତିକି ଟଙ୍କା କମାଇବା ପାଇଁ ସହଯୋଗ କରିକି ଆକୁ ଶିକ୍ଷା ଦେଇଛନ୍ତି।
1: କଥା ହେବା କେମିତି ଆରମ୍ଭ କରନ୍ତି, କୋଉ ସମୟରେ ଆରମ୍ଭ ହୁଏ ଆର ଆକ୍ଟିଭିଟି?
0: ଆପଣଙ୍କର ଜୁନ୍ ମାସରୁ ଆମର ଟସର ଚାଷ ଷ୍ଟାର୍ଟ ହେଇଥାଏ, ବର୍ଷା ହେଲେ ଯାଇକି ଯେଉଁ ଆପଣଙ୍କର ସୁପ୍ତ ଅବସ୍ଥାରେ ଯେଉଁ ପ୍ରଜାପତିର ପିପା ଭିତରେ ଥାଏ ସେ ତା ମୁଣ୍ଡରେ ଗୋଟେ ଏଡାଇସନ ହରମୋନ୍ ସିକ୍ରେସନ ହୁଏ ଏବଂ ସେ ଜାଣିପାରେ ଯେ ବାହାରେ ମୋ ପାଇଁ ପତ୍ର ତିଆରି ହେଇଗଲା, ବାହାରେ ପାଗ ଥଣ୍ଡା ହେଇଗଲାଣି ଆଉ ସେ ଗରମ ନାହିଁ, ତେଣୁ ଅଟୋମେଟିକାଲି ତା ଭିତରୁ ସେ ପ୍ରଜାପତି ଆକାରରେ ବାହାରିକି ଅଣ୍ଡା ମେଟିଂ ହେଇକି ମେଲ୍ ଫିମେଲ୍ ମେଟିଂ ହେଇକି ଅଣ୍ଡା ଦେଇକି ତାର ଜୀବନଚକ୍ର ଆରମ୍ଭ କରେ। ଆଉ ଆମର ଯେଉଁ ବିଭିନ୍ନ ପ୍ରକାର ଅଣ୍ଡା ପ୍ରସ୍ତୁତିକାରୀ ସବୁ ସେଣ୍ଟର ଅଛି ଆମ ଜିଲ୍ଲାରେ, ଯେଉଁ ପ୍ରତ୍ୟେକ ଟସର ସମବାୟ ସମିତିରେ ଯେଉଁ ଅଛି ସେମାନେ ଅଣ୍ଡା ତିଆରି କରିକି ନିରୋଗା ଅଣ୍ଡା ଚାଷୀଙ୍କୁ ଯୋଗାଇଥାନ୍ତି।
1: ଅସୁବିଧା କୋଉଠି ରହୁଛି ଯେଉଁଥିପାଇଁ ଏତେଟା ଯେତିକି ବଢିବା କଥା ସେତିକି କିଲାଇକି ସୃଷ୍ଟି ହେଇପାରୁନି? ତ
0: ମୁଁ ନିଶ୍ଚିତ ଭାବରେ ନିଜକୁ ଧନ୍ୟ ମନେ କରୁଛି, ମୋ ଲୋକଙ୍କର ମୁଁ ସେବା କରିବାର ଅପରଚୁନିଟି ପାଇଛି ଏବଂ ମୁଁ ମୋର ଆଦିବାସୀ ଭାଇମାନଙ୍କର ସେବା ଏଇ ଟସର ଚାଷ ଜରିଆରେ କରିପାରୁଛି। ଏବଂ ଏଥିରେ ଗୋଟେ ଜିନିଷ ଦେଖନ୍ତୁ, ଟସର ଚାଷରେ ଯିଏ ଟସର ଚାଷ କଲା ସୁବିଧା ହେଲା ଯେ ଯିଏ ଟସର ଚାଷ କଲା ସିଏ କୋଷା ବିକ୍ରି କରିକି ଏବଂ ଗଛର କାଠ ୟୁଜ୍ କରିକି ସିଏ ଲାଭବାନ ହେଲା, ଟସରଟା ପ୍ରଡକ୍ସନ ହେଇସାରିଲା ପରେ ଯିଏ ତାକୁ ସୂତା କାଟିଲା ତାକୁ ରିଲର ବୋଲି କହୁଛନ୍ତି, ସେ ଶ୍ରେଣୀୟ ଲୋକ ଆମ ଷ୍ଟେଟରେ ବହୁତ ଅଧିକା, ସେମାନଙ୍କ ସଂଖ୍ୟା ବି 20-30 ହଜାର ହବ, ଯେଉଁମାନେ ସୂତା କାଟନ୍ତି ରିଲର ବୋଲି କହନ୍ତି, ସେମାନେ ସୂତା ବାହାର କରିବେ ପ୍ରତ୍ୟେକ କେଜି ପିଛା ସେମାନେ 700-800 ଟଙ୍କା ଲେଖା ପାଇବେ, ତେଣୁ ସେ ଗୋଟେ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏଇ ଟସରକୁ ନେଇକି ସୂତା କାଟିକି ପଇସା ରୋଜଗାର କରୁ। ଯେଉଁମାନେ ଟ୍ୱିଷ୍ଟ କଲେ ସୂତାର ବିଭିନ୍ନ, ଆଜି ଆପଣଙ୍କର ଶାଢ଼ୀ ହବ କି ସ୍କାର୍ଫ ହବ, ତାକୁ ଯେଉଁମାନେ ଟ୍ୱିଷ୍ଟ କଲେ ଟ୍ୱିଷ୍ଟର କହୁଛନ୍ତି,
1: ଦରକାର ମୁତାବକ
0: ସେ ଶ୍ରେଣୀୟ ଲୋକ ବି ପଇସା ପାଉଛନ୍ତି ସେ କାମ କରିକି। ଏବଂ ସର୍ବଶେଷରେ ଯେଉଁ ଆମର ବୁଣାକାର ଅଛନ୍ତି ଯେଉଁମାନେ ୱେଭର କହୁଛନ୍ତି, ସେମାନେ ତାକୁ ଶାଢ଼ୀ ଧୋତି କି ଅନ୍ୟାନ୍ୟ ଯେଉଁ ବସ୍ତ୍ର ତିଆରି କରିକି ସେଥିରୁ ପଇସା, ତେଣୁ ଗୋଟିଏ ଜିନିଷ 4 ଶ୍ରେଣୀୟ ଲୋକ ଏଥିରୁ ବେନିଫିଟ୍ ପାଉଛନ୍ତି। ତେଣୁ ଟସର ସେଇ ଦୃଷ୍ଟିରେ ବହୁତ ପୁରାତନ

0: ଏବଂ ଆପଣ ଜାଣିଥିବେ ଏଟା ସତ୍ୟଯୁଗର ଜିନିଷ, ଭଗବାନ ବିଷ୍ଣୁ ପରିଧାନ କରୁଥିଲେ ବୋଲି ଶାସ୍ତ୍ରରେ ଲେଖା ହେଇଛି। ତେଣୁ ଏଟା ଗୋଟେ ପବିତ୍ର, ଟସର ଈଶ୍ୱର ବୋଲି କହୁଛନ୍ତି, ଏବଂ ଟସର ଗୋଟେ ନିଶ୍ଚିତ ଭାବରେ ପବିତ୍ର ଚାଷ, ଏବଂ ୟାର କୌଣସି କ୍ଷତିର ନାହିଁ, ଲାଭ ହିଁ ଲାଭ ଚାଷ। ଏକରେ ପର୍ଯ୍ୟାବରଣ, ଗଛ ପର୍ଯ୍ୟାବରଣକୁ ସଂରକ୍ଷଣ କରୁଛି ଏବଂ ଆମର ଜୈବ ମଣ୍ଡଳୀୟ ସୁରକ୍ଷା ଦେଉଛି ଗଛ ଲଗାଇବା ଦ୍ୱାରା, ଏବଂ ଗଛରୁ ଚାଷ କରିକି ଲୋକ, ଗରିବ ଆଦିବାସୀ ଲୋକ ଜୀବନ ଜୀବିକା ଇଏ କରୁଛନ୍ତି, ଏବଂ ଯୋଉ ବସ୍ତ୍ର ତିଆରି ହେଉଛି ସମାଜର ସବୁଠୁ ଧନୀ ଶ୍ରେଣୀ ଲୋକ ତାକୁ କିଣିକି ପିନ୍ଧିଛୁ। ବହୁତ ବଡ ଜିନିଷ। ୟାର ଯୋଉ ଅସୁବିଧା କଥା କହିଲେ, ନିଶ୍ଚିତ ଭାବରେ ପ୍ରତ୍ୟେକ କଲଚରର ଅସୁବିଧା ରହୁଛି, କିନ୍ତୁ ଟସରରେ ଅସୁବିଧା ବହୁତ କମ୍। ଏଥିରେ ଦେଖନ୍ତୁ ଅସୁବିଧା ମାନେ, ଆମର ଓଡ଼ିଶା ସରକାର ଏଠିକାର ଯୋଉ ବଜାର ଦର ୟାକୁ ନିୟନ୍ତ୍ରଣ, ଟସରର ବଜାର ଦର ନିୟନ୍ତ୍ରଣ କରନ୍ତି ଆମ ଓଡ଼ିଶା ସରକାର। ତାର ବିଭିନ୍ନ ସମୟରେ ଯୋଉ ତାର ମୂଲ୍ୟ ନିର୍ଦ୍ଧାରଣ ସରକାରଙ୍କ ଦ୍ୱାରା ହେଇଥାଏ, ତ ଅନେକ ସମୟରେ କ'ଣ ହୁଏ, ଠିକ୍ ମୂଲ୍ୟ ନିର୍ଦ୍ଧାରଣ ନ ହେବା ଦ୍ୱାରା ଆମର ପଡ଼ୋଶୀ ରାଜ୍ୟ ଯୋଉ ଝାଡ଼ଖଣ୍ଡ ଆଉ ୱେଷ୍ଟବେଙ୍ଗଲ, ଯୋଉଠି ଫ୍ରି ମାର୍କେଟ ଓପନ୍ ବିଡିଂ ଅକ୍ସନ୍ ସିଷ୍ଟମରେ ସେଲ୍ ହୁଏ,
1: ସରକାର
0: ନିୟନ୍ତ୍ରଣ ନାହିଁ, ସେଠି ଟସର ସବୁ ସିଆଡ଼କୁ ସ୍ମାଗଲିଂ ହେଇକି ପଳାଏ। ତେଣୁ ଏଇ ଏଇ ଜିନିଷଟା ଗୋଟେ ପ୍ରୋବ୍ଲେମ ରୁହେ। କିନ୍ତୁ ଆଜି ବଡ଼ ଖୁସିର କଥା ଯେ ଓଡ଼ିଶା ସରକାର ଯୋଉ ରେଟ୍ ନିର୍ଦ୍ଧାରଣ କରିଛନ୍ତି 2015-16 ପାଇଁ, ନିଶ୍ଚିତ ଭାବରେ ବହୁତ ଅଧିକା ଏବଂ ଭଲ ଅଛି। ପ୍ରାୟତଃ 30,000-40,000 ପର୍ଯ୍ୟନ୍ତ ଏଭରେଜ୍ ଇନକମ୍ ଆମ ଚାଷୀମାନେ ମୟୂରଭଞ୍ଜ ଜିଲ୍ଲାରେ ଯୋଉ ପାଟିଆ, କଂସାପାଳ ଆଉ ନିଶ୍ଚିନ୍ତା ଏରିଆରେ ସବୁ ଲୋକ ପାଉଛନ୍ତି, ଏବଂ ସେଟା ଲୋକଙ୍କର ଆର୍ଥିକ ପ୍ରଗତିରେ ନିଶ୍ଚିତ ଭାବରେ ସାହାଯ୍ୟ କରୁଛି। ଦୁଇରେ ହେଲା, ଆଉ ଗୋଟେ ଜିନିଷ ହେଲା, ତ ଆଜିକା ଦିନରେ ଏ ଯୋଉ ରେଟ୍ ସରକାରଙ୍କର ଏଇ ଯୋଉ ମୂଲ୍ୟବୃଦ୍ଧି ଯୋଗୁଁ ପ୍ରାୟତଃ ଏଜୁକେଟେଡ୍ ପିଲା ସବୁ ଏ ଟସର ଚାଷରେ ନିୟୋଜିତ ହେଉଛନ୍ତି। ଆପଣ ଶୁଣିଲେ ଖୁସି ହେବେ, ଯୋଉ ପାଟିଆ ଟସର ଚାଷୀ ସମବାୟ ସମିତିର ତାର ସଭାପତି ଶ୍ରୀ ହାମିରା ହାସ୍ତା, ସିଏ ଜଣେ ଗ୍ରାଜୁଏଟ୍, ଆଉ ଏଠି ଯୋଉ ମୁକୁନ୍ଦ ନାୟକ ଭାରତ ସରକାର ତାଙ୍କୁ ସମ୍ମାନିତ କରିଛନ୍ତି, ସେ ଲକ୍ଷାଧିକ ଟଙ୍କା ପାଇଥିଲେ ବାଙ୍ଗାଲୋରରେ, ଏବଂ ତାଙ୍କ ଘର ଦାନାଦର ଏଠି ଯୋଉ କଂସାପାଳ ଟସର ଚାଷୀ ସମବାୟ ସମିତିରେ, ସେ ଜଣେ ପାଠଶାଠ ପଢ଼ିବା ଲୋକ। ତେଣୁ ନିଶ୍ଚିତ ଭାବରେ ଏଇଟା ଗୋଟେ ଗର୍ବ ଯେ ଏତେ ଇକୋ କ୍ଲାଇମେଟିକ ଚେଞ୍ଜ ହବା ସୁଦ୍ଧା ଏ କଲଚର ବଞ୍ଚି ରହିଛି ମୟୂରଭଞ୍ଜ ଜିଲ୍ଲାରେ।
1: ଆପଣ ଯୋଉ ସୁଦୂର ପ୍ରସାରୀ ଟସର ଚାଷ ସମ୍ପର୍କରେ ତାର ବିଭିନ୍ନ ପାର୍ଶ୍ୱ, ବିଭିନ୍ନ ଦିଗ ବିସ୍ତୃତ ଭାବରେ ଆଲୋଚନା କଲେ ଆମ ଭାଇମାନଙ୍କ ପାଇଁ, ଏବଂ ଆମର ଆକାଶବାଣୀ ବାରିପଦା ପକ୍ଷରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର।
1: କଥା ହଉ, ଆମର ସମୟ ପରିଧି ବି ସରିଗଲାଣି। ସବୁଦିନ ଭଳି ମଧ୍ୟ ଆମେ ନିବେଦନ କରିବା, ମତାମତ ଦେଇକି ଆମକୁ ଦ୍ୱିଧାଡ଼ି ଲେଖିକି ପଠାନ୍ତୁ, ତେଲେ ଆମେ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମରେ ଅର୍ଥାତ୍ ରବିବାର ଦିନ ତାଙ୍କ ଚିଠି ପଢ଼ିବା, ଆମକୁ ଦ୍ୱିଧାଡ଼ି ଲେଖିବା ପାଇଁ କହିବା। ଆମ ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର ହେଲା 7570002, ଜିଲ୍ଲା ମୟୂରଭଞ୍ଜ।
2: ତେବେ ଆଜି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ସହ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
1: ନମସ୍କାର।

ଶେଷ ହେଲା ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥିରେ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଆରତୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଆଶା ଭୋସଲେ।

0: ଓଡ଼ିଆ ଚଳଚ୍ଚିତ୍ରର ଶେଷ ଗୀତଟି ଆକାଶଦୀପ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ତୃପ୍ତି ଦାସ ଏବଂ ଅକ୍ଷୟ ମହାନ୍ତି।
1: ଅଳତା ସିନ୍ଦୁର ବାହୁନା।

ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ ଗୀତର କଣ୍ଠଶିଳ୍ପୀ ତୁହିନ।

0: आज के फनकार
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରିବ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 6 ବିଭାଗର 10 ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ। ଖରିଫ୍ ଋତୁ 2026-27 ପାଇଁ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ଜାରି। ଏପର୍ଯ୍ୟନ୍ତ ପଞ୍ଜିକରଣ କରିଛନ୍ତି ପ୍ରାୟ 85,000 ଚାଷୀ। ପୁରୀ ଗୋବର୍ଦ୍ଧନ ପୀଠର ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଗୋବର୍ଦ୍ଧନ ପୀଠ ଜମି ସମସ୍ୟାର ସ୍ଥାୟୀ ସମାଧାନ ଉପରେ କଲେ ଗୁରୁତ୍ୱାରୋପ। ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର କାନୁଡ଼ଙ୍କ ପରଲୋକ। ରାଜ୍ୟର 24 ଜିଲ୍ଲାର 154 ବ୍ଲକର 879 ପଞ୍ଚାୟତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର 63.64%। ରାଜ୍ୟର 3 ସରକାରୀ ମେଡିକାଲ କଲେଜରେ 11 ପୋଷ୍ଟ ଡିପ୍ଲୋମା ସିଟ୍କୁ ମିଳିଲା ଅନୁମୋଦନ। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ସେହି ବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ପୁରୀରେ ଶ୍ରାବଣ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ, ଫଳରେ ସନ୍ଧ୍ୟା 6-10 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3 ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5 ପଦକ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ। ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକା।

0: ଏତେ ତନ୍ଦ୍ରା କାହିଁକି? ହଉ ହେଲା, ଏଥର ଏମିତି ଜାଗାକୁ ନେଇଯିବି ଆଖି ପୁରା ଟେରା ହେଇଯିବ।
1: ଥାଉ ବାବା ଥାଉ, ଟେରା ହେବା ଦରକାର ନାହିଁ, ଦେଖିଲେ ଯାଇ ଜାଣିବି।
0: ସତରେ ସ୍ୱାତି, ଆମେ ତ କୁଆଡ଼େ ଯାଇନେ, କିନ୍ତୁ ବିଶ୍ୱାସ କର, ଏଇ ଶିମିଳିପାଳ ଜଙ୍ଗଲର ଏକ ଅଦ୍ଭୁତ ଆକର୍ଷଣ। ରୁଦ୍ରଗମ୍ଭୀର ମେଘାସନ ଗିରିମାଳା, ତାର ସବୁଜ ଗମ୍ଭୀର ଉପତ୍ୟକା, ଶାଳମହୁଲର ମହକ, ଗିରି ନଦୀ, ଲତାକୁଞ୍ଜ ଆଢ଼ୁଆଳୁରୁ ପାହାଡ଼ି ଝିଅମାନଙ୍କର ମାଦଳର ତାଳେ ତାଳେ ନାଚଗୀତ, ସତରେ ମନଟାକୁ କେମିତି ଆନମନା କରିଦିଏ। ଅନୁଭବୀ ନହେଲେ ବୁଝେଇବା ଭାରି କଷ୍ଟକର।

0: କେତେ ନିରୀହା ସରଳା ଝିଅଗୁଡ଼ା, ମୁହଁରେ ସବୁବେଳେ ଲାଗି ରହିଥାଏ ମେଞ୍ଚା ଲାଜକୁରା ନିଷ୍ପାପ ହସ।
1: ଆଚ୍ଛା ଆଜି ତେବେ ପ୍ରୋଗ୍ରାମ କ'ଣ? ଆମେ କେନ୍ଦୁମୁଣ୍ଡି ଯିବାଟି? ମୋର କିନ୍ତୁ ରାଜଲକ୍ଷ୍ମୀଙ୍କୁ ଦେଖିବାକୁ ଭାରି ଇଚ୍ଛା।
2: ନା, ଭାବୁଛି ଏଇଆ କରିବା, ଆମ ସାଙ୍ଗରେ ଯେଉଁ ବନ୍ଧୁ ଦୁଇ ଜଣ ଯିବେ ସେମାନଙ୍କ ସହ ମୁଁ ବି କଥାବାର୍ତ୍ତା କରିଛି। ଆମେ ବରଂ ପ୍ରଥମେ ଯିବା ଦୁର୍ଦୁରା, ଦୁର୍ଦୁରାରୁ ଯିବା ଚାଟେଣୀ, ଚାଟେଣୀରୁ ଯଶୀପୁର ଫେରି ବିଶ୍ରାମ ନେବା, ତାପରେ ଯିବା କେନ୍ଦୁମୁଣ୍ଡି। ହବ ତ ଆଜି, ନହେଲେ କାଲି ସକାଳେ। କ'ଣ ପ୍ରପୋଜାଲ ଆପ୍ରୁଭ?
1: ଆପ୍ରୁଭ୍ଡ। ଯାଅ, ଆଉ ଗପନି, ଶୀଘ୍ର କାମ ସାର।

0: ବର୍ତ୍ତମାନ ଆମେ କୁଆଡେ ଯାଉଛେ କହିଲ?
1: ଦୁର୍ଦୁରା
0: ଆମେ ଜଙ୍ଗଲ ଆଡକୁ ମୁହିଁଲେ ବୋଧେ?
1: ନା ପୁରା ନୁହେଁ, କିଛିଟା।
0: ସମ୍ବିତ, ଏ ମିଠା ମିଠା ବାସ୍ନା କୋଉଠୁ ଆସୁଛି?
1: କହୁନଥିଲେ ମହୁଲ ଫୁଲ କଥା? ଏଇ ଯୋଉ ଝଙ୍କାଳିଆ ପତ୍ରଝଡ଼ା ଗଛ ପେନ୍ଥା ପେନ୍ଥା ହେଇ ଝୁଲି ପଡ଼ିଛି ଫୁଲ, ଏଇ ହେଲା ମହୁଲ ଗଛ।
0: ସତେ?
1: ମହୁଲ ଫୁଲରେ ପିଠା କରି ଖାଆନ୍ତି, ମଦ ମଧ୍ୟ ତିଆରି ହୁଏ। ଭାଲୁଙ୍କର ସବୁଠୁ ପ୍ରିୟ ଏଇ ମହୁଲ ଫୁଲ। ଫୁଲ କୋଟେଇବାକୁ ଆସି ପ୍ରତିବର୍ଷ ଶହ ଶହ ଆଦିବାସୀ ଭାଲୁଙ୍କ ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ଅପେକ୍ଷା କର, ଅଜସ୍ର କାହାଣୀ ଶୁଣିବ ଯେ। ଏଇ ତ ଦୁର୍ଦୁରା ଗାଁ ହେଇଗଲା।

0: ଆସ ସ୍ୱାତି, ଏଇ ଦେଖ ଏଇ ସବୁ ମହୁଲ ଗଛ, ଏଇ ଯୋଉ ତଳେ ପଡ଼ିଛି ସବୁଜ ହଳଦିଆ ମିଶା ରଙ୍ଗର ଫୁଲ ସବୁ ନେଲା ନେଲା, ଖାଇଲ ଦେଖି? ଆରେ ବିଷ ନୁହେଁ ମ, ଖାଅ ନା।
1: ବେଶ ତ ମିଠା
0: କହୁନଥିଲେ। ଏଇ ତ ସେ ବାବୁମାନେ ବି ଆସିଗଲେଣି।
1: ସେମାନେ କିଏ ମତେ ତ କହିନ।
0: ସମୟ

0: ସୁଯୋଗ ମିଳିଲା କୋଉଠୁ? ଏଇ ଯୋଉ ବାବୁ ଟିକେ ସ୍ୱାସ୍ଥ୍ୟବାନ, ସିଏ ହେଲେ ଡକ୍ଟର ଜଗନ୍ନାଥ ଦାସ, ନୃତତ୍ତ୍ୱବିତ୍, ବାଣୀବିହାରରେ ରିଡର ଅଛନ୍ତି। ଆଉ ତାଙ୍କ ପାଖକୁ ଲାଗି ଯୋଉ ଭଦ୍ରଲୋକ ଆସୁଛନ୍ତି, ଟିକେ ପତଳା, ଦେହରେ ଟି ସାର୍ଟ, ପ୍ୟାଣ୍ଟର ଦୁଇ ପକେଟରେ ହାତ ପୁରେଇ ଆସୁଛନ୍ତି, ସିଏ ଏଇ ଜସିପୁର ମାଙ୍କେଡ଼ିଆ ଖଡ଼ିଆ ଉନ୍ନୟନ ସଂସ୍ଥାର ପୂର୍ବତନ ସ୍ପେଶାଲ ଅଫିସର ଏବଂ ବର୍ତ୍ତମାନ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ହରିଜନ ଆଦିବାସୀ ଗବେଷଣା ପ୍ରତିଷ୍ଠାନର ଜଣେ ଗବେଷଣା ଅଧିକାରୀ। ଆସନ୍ତୁ ଡକ୍ଟର ଦାସ। ମିଷ୍ଟର ସାହୁ, ଏ ହେଉଛନ୍ତି ମୋର ଶ୍ରୀମତୀ
1: ସ୍ୱାତୀ ଦାସ, ନମସ୍କାର।
0: ଆସନ୍ତୁ, ତେବେ ଗାଁ ଭିତରକୁ ଯିବା।

0: ଆମେ ବର୍ତ୍ତମାନ ଠିଆ ହେଇଛୁ ଯଶୀପୁର ବ୍ଲକର ଦୁଦୁରା ଗାଁରେ। ଏଇଠି କେତୋଟି ମାଙ୍କଡ଼ିଆ ବସ୍ତି ଅଛି ଏବଂ ଆମେ ଦେଖୁଛୁ କୁନି କୁନି ଛୋଟ ଛୁଆ ସବୁ ଖେଳୁଛନ୍ତି, କୁକୁଡ଼ା ସବୁ ବୁଲୁଛନ୍ତି, ଛେଳି ଫେଳି ସବୁ ବୁଲୁଛନ୍ତି। ଏଠୁ ପାଖେ ଠିଆ ହେଇଛନ୍ତି ଅନେକ, ଏଠି ବଢ଼ୁଛନ୍ତି ସବୁ ଆମର ଶିକା ଦଉଡ଼ି ସବୁ ବଢ଼ୁଛନ୍ତି। ଗୋଟେ ଜଙ୍ଗଲୀ ଘାସ କି କ'ଣ ସେଟା ଆମେ ଜାଣିନୁ, ପଚାରିବା। ଆମ ପାଖେ ଠିଆ ହେଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି ସେ ମାଙ୍କଡ଼ିଆ ବସ୍ତିର। ଆପଣଙ୍କ ନାଁଟା କ'ଣ କୁହନ୍ତୁ?
1: ବର୍ଜ ମାଙ୍କଡ଼ିଆ।
0: ବର୍ଜ ମାଙ୍କଡ଼ିଆ, ବୟସ କେତେ ହେଲା?
1: ହଁ ସେଟା ମୁଁ କହିପାରିବିନି ସାର୍।
0: ଆଚ୍ଛା, ଏଇ ଯେଉଁ ବସ୍ତି ଦୁର୍ଦୁର ଗାଁକୁ କେବେ ଆସିଲେ?
1: ଆମେ ଆସିଲେ ଢେର ଦିନ ହେଇଗଲା ସାର୍।
0: ଆଚ୍ଛା, ମୁଁ ଶୁଣିଥିଲି ଯେ ମାଙ୍କଡ଼ିଆ ମାନେ କୌଣସି ଗୋଟେ ଜାଗାରେ ରହନ୍ତିନି।
1: ନା ନା ନା, ଆଗେ ତ ନା ସେମିତି ଆମେ ବୁଲାବୁଲି କରି ଆମେ ପୋଷଉଥିଲେ, ଆଉ ଏବେ ମାନେ ତ ବହୁତ ମାନେ ଅସୁବିଧା ହେଇଗଲାଣି, ସେ ପାଇଁ ଆମେ ଦୁର୍ଦୁରା ଗାଁକୁ ମୁଁ ଆସିଲି।
0: ଆଗରୁ ସବୁ କେଉଁଠି କେଉଁଠି ଜାଗାରେ ଆପଣ ବୁଲୁଛନ୍ତି?
1: ଆମେ ତ ସବୁବେଳେ ଆମେ ବୁଲୁଥିଲୁ ସାର୍, ଇଆଡ଼େ ଶ୍ରୀରାମପୁର, ଢାଙ୍ଗାମ, ବାଣିଆବାସା, କାଣ୍ଡାଡୁବା, ଦୁଲକି, ବହୁଡ଼ା, ସେ ଗାରଗୁଟା ଆସିକରି ଏମିତି ବିଷୟ ପାଖରେ ବି ଥିଲି। ସେ ବିଷୟ ପାଖରେ ଏତେ ଆସିଗଲେ କିନ୍ଦୁମରା, ଜାଲାବେଡ଼ା, ସେ ଗାଁରେ ମୁଁ ଆସିଲି। ଏଇ ବୁଢ଼ୀକମାର ଏଠେ ଆମେ ଆସିଯାଇଛି ଦୁର୍ଦୁରା ଗାଁକୁ।
2: ଆପଣ କ'ଣ ସବୁ କରୁଛନ୍ତି ମଉସା?
1: କାମ ତ ଏଇ ଯାହା ସିଆଡ଼ି ନଟି ଏଟା ମାନେ ସେ ଏତିକି ମୋଟା ମୋଟା ଗଛ ହୁଏ ନା, ତାର ନୋଟି
0: ଲଟା
1: ଲଟା ଲଟା ଲଟା, ହଁ ସେ ଲଟା କାଟି କରି ତାର ଏଇଟା ମାନେ ସେଚି କରି ତାର ଦୌଡ଼ାଟା ଆମେ ବାହାରି ଯାଇଛି।
0: ଏତୁ କେମିତି କ'ଣ ହୁଏ?
1: ଶିକା ହେବ, ଟୁପା ହେବ, ଗାଈ ପଘା ବି ହେବ, ସବୁ ପ୍ରକାର ହେବ। ଆଉ କିଛି କାମ ତ ନାହିଁ ସାର୍, ଆମର ଏଟା ନି ଆମ ପୂର୍ବାପୁତ୍ର, ଏଟା ନି ଆମର କାମ ଅଛି।
0: ଏଇଟା ଜଙ୍ଗଲରେ କେଉଁ କେଉଁ ଜାଗାରେ ମିଳେ ସବୁ?
1: ସେଇ ବହୁତ ଦୂରିଆ ଦୂରିଆ ଯାଉଛୁ ସାର୍, ଏଣକ ତ ମାନେ ଦୌଡ଼ା ବି ନାହିଁ ମିଳୁଛି, ଆଉ ଆମେ ଜଙ୍ଗଲକୁ ଯାଉଛୁ ସେଠି ମାନେ ସେ ଟାଇଗର ଡିପାର୍ଟମେଣ୍ଟ ଫରେଷ୍ଟ ସେ ଆମକୁ ମନା କରୁଛି।
3: ମାଙ୍କଡ଼ିଆ ମାନେ କହନ୍ତି ଯେ ଫରେଷ୍ଟ ବାଲା ଆମକୁ ଅନ୍ୟ ଭାବରେ ଏମିତି କରୁଛି, ଫରେଷ୍ଟ ବାଲାଙ୍କର ତାଙ୍କର ନିରୀହ ଅଛି, ଯେହେତୁ ଏଇଟା ଟାଇଗରର ପ୍ରୋଜେକ୍ଟର ରିଜର୍ଭ ଫରେଷ୍ଟ ଭିତରୁ ସେ କାହାକୁ ଛାଡ଼ିବାକୁ ଦିଅନ୍ତିନି, ତେଣୁକରି ସେ ମାଙ୍କଡ଼ିଆକୁ ମନା କରନ୍ତି। କିନ୍ତୁ ମାଙ୍କଡ଼ିଆ ମାନେ ତାର ବିରୋଧରେ କୁହନ୍ତି ଯେ ଆମେ ପୂର୍ବପୁରୁଷରୁ ଏଇଟାକୁ ସଂଗ୍ରହ କରିକି ଆସିଛୁ, ଏଇଥିରେ ଆମେ ଜୀବିକା ନିର୍ବାହ କରୁଛୁ, ଏଇଟା ଆମେ ବନ୍ଦ କରିଦେଲେ ଆମ ପେଟ ଅପସା ରହିଯିବ। କିନ୍ତୁ ସେମାନେ ଆହୁରି ଗୋଟେ ଆର୍ଗୁମେଣ୍ଟ, ଗୋଟେ ବୈଜ୍ଞାନିକ ଗୋଟେ ସାଇଣ୍ଟିଫିକ୍ ୱେରେ ଆର୍ଗୁମେଣ୍ଟ କରୁଛନ୍ତି ଯେ ଶିଆଳି ଲଟାଟା ଯେଉଁ ଗଛରେ ରହେ ସେ ଗଛର ଗ୍ରୋଥରେ ବା ବୃଦ୍ଧିରେ ଶିଆଳି ଲଟାଟା
0: ଗଛଟା ନଷ୍ଟ ବର୍ତ୍ତମାନ ସେ କହିଲେ,
3: କିନ୍ତୁ ଏମାନେ ଶିଆଳି ଲଟାଟା କାଟିବା ଦ୍ୱାରା ସେ ଗଛଟା ଫ୍ରିରେ ବଢେ ଏବଂ ଭଲ ଭାବରେ ବଢେ, ଏବଂ ଏମାନେ ଶିଆଳି ଲଟା ସଂଗ୍ରହ କରିବା ପାଇଁ କୌଣସି ଗଛ କାଟନ୍ତିନି, କେବଳ ଲଟାଟାକୁ ବାହାର କରିଆଣି।
2: ସମ୍ବିତ ଦେଖୁଛ ନା
4: କ'ଣ
2: ସେ ବୁଢ଼ୀ ମାଉସୀ ଆମ ଦିହିଙ୍କୁ ଯାଇ କେମିତି ହସୁଛନ୍ତି, କ'ଣ ପଚାରିବେ ପଚାରିବେ ହଉଛନ୍ତି ନୁହେଁ?
4: ସ୍ୱାଭାବିକ, ବସ୍ତୁବାଦୀ ଶିଳ୍ପ ସଭ୍ୟତାରେ ପରିପୁଷ୍ଟ ଆମ ପରି ମଣିଷ ପ୍ରକୃତି କୂଳରେ ବଢ଼ି ଆସିଥିବା ମଣିଷଟି ପାଇଁ ନୂଆ ନୁହେଁ କି? ତମେ ଯାଇ କଥା ହୁଅ, ତାଙ୍କ କଥା ଶୁଣ।
0: ମା, ଆପଣଙ୍କର ନାଁଟା କ'ଣ କହିଲେ?
5: ଶୁକୁରମୁନି ମାକଳିଆ।
0: ଆଚ୍ଛା, ଏଇ ଯୋଉ ଦୌଡ଼ି ଛୁ କିଏ ବଳେ? କିଏ ବଳେ?
5: ଆମେ ନେ
0: ବଳ। ଦିନକୁ କେତେଟା ଦୌଡ଼ି ବଳ?
5: ଦିନେ ଗୋଟେ ଶିକା।
0: ଗୋଟେ ଶିକା? ଦୌଡ଼ି କେତେଟା ହୁଏ? ପରେ କେତେ ହାତ ଦୌଡ଼ି ହେଇଯିବ ଗୋଟେ ଦିନରେ?
5: ଦୌଡ଼ି ଯେ କମ ନି, ଗୋଟେ ଶିକା ଯେ ବେଶୀ ନାହିଁ କମ ନି।
0: ଗୋଟେ ଶିକା କେତେ ଟଙ୍କାରେ ବିକ?
5: ଗୋଟେ ଶିକା ଏମିତି ଯାହେଲେ ତାହେଲେ ବିକିବ, ବିକ୍ରି ହେବ ହେଲେ 15 ବି 14 ବି, ନାଇଁ ହେଲେ କମ ହେବ ହେଲେ 10-12।
0: ହପ୍ତାହରେ କେତେ କେତେ ଟଙ୍କା ରୋଜଗାର ହୁଏ?
5: ଆଜି ହପ୍ତାହରେ ଯେ ସେମିତି ଖର୍ଚ୍ଚଟା ହେବ ହେଲେ ସେନା 8-10

0: ତେୟାର କରମୁ ସେ ଚାରି ଜାଲ ପାଞ୍ଚ
1: କେତେ ମୋଟେ ସ କେତେ ହଉଥିବ
0: କେତେ ସେ ଦୁଇ କୁଡ଼ି ନାଇଁ ହେଲେ ତିନି କୁଡ଼ି
2: ସ ହପ୍ତାହରେ
0: ହଁ ସାଙ୍ଗି ନ ଭିଡ଼ା ନ ତେୟାର ହେବ ଆର କମ ଆମେ ଦୁଇ ବୁଢ଼ା ବୁଢ଼ୀ କେତେ ତେୟାର ହେବ ସେଇ ପାଞ୍ଚ ଛଅ ହେଲେ ସେ ଦୁଇ କୁଡ଼ି ଏମିତି
2: ସେ କୁବେଲେ ପଚାଶ ଷାଠିଏ ଟଙ୍କା ହଉଥିବ ତାହେଲେ ମାସକୁ ହେଲା ଆପଣଙ୍କର ଦୁଇଶହ ତିନିଶହ ଟଙ୍କା ଚାରିଶହ ଟଙ୍କା ଭିତରେ ପଇସା
0: ହେବ ଯେ ହେବ ଯେ ଦିନ ବିକି ଦିନ ଖାଇବ ଯେ କେତେ
2: ତାହେଲେ କେମିତି ଚଳୁଛନ୍ତି ଆପଣ
0: ଦିନେ ଅଧେ ପଇଲା ରାନ୍ଧବ ଦିନେ ଗିନେ ରାନ୍ଧବ ଆର ଭିଡ଼ା ନକ ଯେ ପଇଲେ ନାଇଁ ହେଲେ ପଇଲେ ଅଧେ ସେମିତି ଚାଉଳ
2: ଯଦି ଚାଉଳ ନ ମିଳିଲେ କ'ଣ ଖାଅ
0: କ'ଣ ଖାଅ ଉପାସରେ ହେଲେ ରହିମ
3: ଏଇ ମାଙ୍କଡ ମାସ ବି ଆମେ ଖାଉଛନ୍ ମାଙ୍କଡ ମାସ ବି ଖାଉଛନ୍ ଆଉ ଏଇ ହରିଣ ମାଂସ ବି ଖାଉଛନ୍
2: ମାଙ୍କଡ ମାଂସ ପ୍ରିୟ ନା ହରିଣ ମାଂସ ପ୍ରିୟ
3: ସେଟା ହରିଣ ମାଂସ ତ ମାରି ଚାଲି ଆଣିଲେ ସିନା ସେଟା ଆମେ ଖାଇବୁ ସାର୍ ଖାଇମୁ ହଁ ସେଟା ତ ଆମେ
2: କେମିତି
3: ଚିଡ଼ି ନେବି ସେ କିଣିକରି ଆମେ ଖାଇବୁ ନହେଲେ ତ ନାହିଁ
2: ନା ସବୁଠାରୁ ଭଲ କେଉଁ ମାଂସ ଲାଗେ
3: ଭଲ ମାଂସ ଆମେ ମାଙ୍କଡ ମାଂସଟା ଆମେ ଭଲ ନେଉଛୁ ସାର୍
4: ଏଇ ସମ୍ବିତ ସେଠିକି ଯାଇଲ
5: କୋଉଠିକି
4: ସେ ଘର ପଛକୁ ମ ସେଇ ଶୁଖିଲା ଡାଳ ପତ୍ରରେ ଘୋଡ଼ା ହୋଇଥିବା ଛୋଟ ଜାଗାଟି
5: ତମକୁ କହୁନଥିଲି ବଙ୍ଗା କଥା ଏଇ ହେଉଛି ମାଙ୍କେଡ଼ିଆ ସମ୍ପ୍ରଦାୟଙ୍କ ପିତୃପୁରୁଷ
3: ଆମର ଭାଷାରେ ବଙ୍ଗା ହାପଡ଼ାମ ବଙ୍ଗା ବୁରୁ ବଙ୍ଗା ଟାଣ୍ଡି ବଙ୍ଗା ସେଇଆକେ ଆମେ କହୁଛନ୍ତି
4: କ'ଣ ସେଠି ଅଛି
5: ଏଇ ଚିରା ପାଛିଆ ଟୋକେଇ ଦୁଇଟା ଆଉ କିଛିଟା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବାସ୍ ଆଉ କିଛି ନାହିଁ
4: ଏଇ ତାଙ୍କ ପୂର୍ବପୁରୁଷ ନୁହେଁ
5: ଖାଲି ସେତିକି ନୁହେଁ ସ୍ୱାତି ସେମାନେ ଧରି ନିଅନ୍ତି ଏଇ ବଙ୍ଗା ତାଙ୍କ ପରିବାରର ସବୁଠୁ ବଡ଼ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ନ ପଚାରି ପାଦ ଆଗକୁ କାଢ଼ନ୍ତିନି ଯାହା କିଛି ଘରେ ନୂଆ କଥା କଲେ ଆଗେ ବଙ୍ଗା ପାଇଁ ବାଢ଼ିବେ ତାପରେ ଯାଇକି ଯିଏ ଖାଇବେ ଆସ ଏଇ ବଙ୍ଗା ବିଷୟରେ ନୃତତ୍ତ୍ୱବିତ୍ ଡକ୍ଟର ଦାସଙ୍କଠାରୁ କିଛି କଥା ବୁଝିବା
6: ପ୍ରକୃତରେ ନୃତତ୍ତ୍ୱ ଦୃଷ୍ଟିକୋଣରେ ଆମେ ଦେଖି ତାକୁ ବିଚାର କରିକି ଯାହା ଦେଖିଛୁ ପ୍ରତିଭାଟା ଏଇ ପ୍ରକାର ଆଦିବାସୀମାନଙ୍କର ସବୁବେଳେ ରହିଛି ଖାଲି ବିରୋହରମାନଙ୍କର ନୁହେଁ ଅନ୍ୟ ଆଦିବାସୀମାନଙ୍କର ମଧ୍ୟ ରହିଛି ଓଡ଼ିଶାରେ ଭାରତରେ କାରଣ ହେଉଛି ସେମାନେ ସେ ତାର ପିତୃପୁରୁଷଟାକୁ ସେ ଛାଡ଼ି ଦିଅନ୍ତିନି ତାକୁ ରଖନ୍ତି ସେ ତା ସାଙ୍ଗରେ ତାର ସବୁ ଉପକରଣଟା ଦିଅନ୍ତି ଟାଙ୍ଗିଆ ଦିଅନ୍ତି ମାଠିଆ ଦିଅନ୍ତି ହାଣ୍ଡିଆ ବି ଦିଅନ୍ତି ସେ ସେତେବେଳେ ଯାହା ରହୁଥିଲା ଖାଉଥିଲା ପିଉଥିଲା ଯେମିତି ଚଳୁଥିଲା ସେମିତି ଦିଅନ୍ତି ତେଣୁ ପୋଡ଼ିଦେଲେ ସେଗୁଡ଼ା ସବୁ ନଷ୍ଟ ହୋଇଯିବ ତେଣୁ ସେ ତା ପାଖରେ ସେମିତି ପୋତା ହେଇକି ଗାତରେ ଥିବ ସେ ସବୁଦିନ ତାକୁ ପାଉଥିବ ବୋଲି ତାଙ୍କର ବିଶ୍ୱାସ
4: ତମେ ନିଜେ କହୁଥିଲ ନା ମାଙ୍କେଡ଼ିଆ ମାନଙ୍କର ଡାଳପତ୍ର ଘେରା ଏସ୍କିମୋ ଘର ପରି ଛୋଟ କୁଡ଼ିଆ ଥାଏ ସେମାନେ ଗଳି ଗଳି ଯାଆନ୍ତି ପ୍ଲିଜ୍ ସମ୍ବିତ ମତେ ସେମିତି ଗୋଟେ ଜାଗାକୁ ନେଇଚାଲ
5: ଦୋସ୍ତ ହୁଅ ନା ସ୍ୱାତି ଚାଲ ଆଉ ଗୋଟେ ଗାଁକୁ ଯିବା
4: କୁମ୍ବା ଦେଖିବି ତ
5: ନିଶ୍ଚୟ

0: ସ୍ୱାତି ଦେଖିଲ ସେଇ ପାହାଡକୁ?
1: ହଁ।
0: ତା ତଳକୁ ସେଇ ବସ୍ତି ଆସ।
2: ଆମେ ବର୍ତ୍ତମାନ ଠିଆ ହେଇଛୁ ବିଶୋଇ ବ୍ଲକର ଚଟାଣି ଗାଁରେ। ପଛପଟେ ସୁନ୍ଦର ପାହାଡ଼ଟିଏ, ତାର ପାଖାପାଖି ଛୋଟ ଗୋଟେ ପଡ଼ିଆଟିଏ। ଆମେ ସେଠି ଦେଖୁଛୁ କେତୋଟି ଡାଳପତ୍ରର ଘର, ତାର ଝରକା ନାହିଁ, କବାଟ ନାହିଁ, କିନ୍ତୁ ଛୋଟ କୁଡ଼ିଆଟିଏ। କୁଡ଼ିଆ ସାମ୍ନାରେ ବସିଛନ୍ତି କେତୋଟି ପୁରୁଷ ଏବଂ ସ୍ତ୍ରୀ ଲୋକ। କାହିଁ ଚଦର ଘୋଡ଼ିଛନ୍ତି? କ'ଣ ହେଇଛି? ଦେହ ଭଲ ନାହିଁ? କ'ଣ ହେଇଛି?
3: ଜ୍ୱର ହେଇଛି।
2: କେତେ ଦିନ ହେଲା?
3: କାଲୁ।
2: ଔଷଧ ଖାଉଛ?
3: ନାହିଁ।
2: ତମ ନାଁ କ'ଣ?
3: ସୋରେନ।
2: ସୋରେନ କ'ଣ?
3: ସୋରେନ ହେମ୍ରମ।
2: ହେମ୍ରମ। ତମର ଜାତିଟା କ'ଣ?
3: ବିରହଳ।
2: ବିରହଳ। ଆମକୁ ସେ ବାଟରେ କହିଲେ ଯେ ଏଠି ଅନେକ ମାଙ୍କଡ଼ିଆ ଆସି ଅଛନ୍ତି। ମାଙ୍କଡ଼ିଆ ବୋଲି କାହିଁ କହନ୍ତି?
3: ସେ ମାଙ୍କଡ଼ ଖାଇଛି ବୋଲି ମାଙ୍କଡ଼ିଆ କହିଥିଲା।
2: ଏ ଯୋଉ ଜାଳପତ୍ର ପତ୍ରରେ ସବୁ ଘର କରିଛ, ସେଗୁଡ଼ା କି ପତ୍ର?
3: ସାର୍ଜମ୍।
2: ତମର ସେ ଶାଳପତ୍ର? ଶାଳପତ୍ର ଘର ସବୁ ତିଆରି ହେଇଛି। ତାକୁ କ'ଣ କହନ୍ତି?
3: କୁମ୍ଭା, ଛାପ୍ରି।
2: ଆଚ୍ଛା।

0: ଏ ସବୁ ଗୀତ ଗାଉଛନ୍ତି ସମ୍ବିତ, କଣ ଏହାର ଅର୍ଥ?
1: ଗୀତରୁ ବୁଝିପାରିଲନି? ସବୁ ଅବିବାହିତା ଝିଅ ରାତିରେ ସେମାନେ ଗୋଟିଏ ଅଲଗା କୁମ୍ବାରେ ଶୁଅନ୍ତି, ବୁଢ଼ୀଟିଏ ତାଙ୍କୁ ଜଗି କରି ଶୁଏ, ଆଉ ମଝିରେ ମଝିରେ କାହାଣୀ ଶୁଣାଏ, ଉପଦେଶ ଦିଏ।
0: ସେ ବଢ଼ିଲା ଝିଅମାନେ ବୁଢ଼ୀ କଥା ଶୁଣନ୍ତି?
1: ଶୁଣନ୍ତି ମାନେ ବେଦର ଗାର ପରି ମାନନ୍ତି।
0: ବାଃ, କୁମାରୀ ଜୀବନରେ କେତେ ସୁନ୍ଦର ଶୃଙ୍ଖଳା ଏଇ ମାଙ୍କେଡ଼ିଆ ଆଦିବାସୀ ସମ୍ପ୍ରଦାୟର, ଅଥଚ ଆମ ଆଧୁନିକ ସମାଜର କୁମାରୀ କନ୍ୟା।
1: କଣ ଏଥର ବୁଝିଲଟି?
0: ଛାଡ଼ ମ, ଥଟ୍ଟା କର ନା।
1: କଣ ସ୍ୱାତୀ ମ୍ୟାଡାମ, ମନସ୍କାମନା ପୂର୍ଣ୍ଣ ହେଲା? କୁମ୍ବା ଦେଖିଲ, ସେମାନଙ୍କ ଜୀବନଯାତ୍ରାର ପ୍ରଣାଳୀ ସ୍ୱଚକ୍ଷୁରେ ବି ଦେଖିଲ, ଆଉ କଣ ବାକି ରହିଲା?
0: ଆଚ୍ଛା, ସେମାନେ ଯେତେବେଳେ ଟେଣ୍ଡା ଛାଡ଼ନ୍ତି, କୁମ୍ବା ଗୁଡା ତ ଭାଙ୍ଗି ଦଉଥିବେ।
2: ଆଚ୍ଛା, ତମେ ତ ଘର ଛାଡି ଯାଅ, ମାନେ ଟେଣ୍ଡା ଉଠେଇକି ଅନ୍ୟ ଟେଣ୍ଡାକୁ ଯାଅ,
3: ଅନ୍ୟ ଟେଣ୍ଡାରେ ଯିବ।
2: ଆଚ୍ଛା, ସେତେବେଳେ ବଙ୍ଗାଟା କଣ ଭାଙ୍ଗି ଦିଅ ନା ପୋଡ଼ି ଦିଅ?
3: ନା ନା ନା, ଆମେ ପୋଡ଼ିବ ନାହିଁ, ଆମେ ଯେ ସେ କୁମ୍ବାଟା ତିଆରି କରୁଛ ନା ନାହିଁ,
2: ବୋଇ ନେଇ ଚାଲିଯିବ।
3: ହଁ, ସେଟା ମାନେ ହଏ ଏଡ଼ା
2: ଯୋଉ କୁମ୍ବାଟା କରିତ ତ କଣ କର,
3: କୁମ୍ବାଟା ତ ଛାଡ଼ି ଦେବ ସେଆଡ଼େ କୋଣ କରେ, ତାକୁ ଦେବତା ଗାକେ ଆମେ ଉଠେଇ କରି ଆମେ ବୋହି ନେଇଯିବ ଅନ୍ୟ ଟେଣ୍ଡା।
2: ସାମ୍ନାରେ ଯା ନା ପଛପଟେ ଯା?
3: ପଛପଟେ।
2: ପଛପଟେ କାହିଁକି ଯା?
3: ହଁ, ସେମିତି ଆଗରେ ଅଛି ସାର।
2: କାହିଁକି ଅଛି? ଯେ
3: ବଙ୍ଗା ଅଛି, ବଙ୍ଗାଟା ଅଛି,
2: ତେଣୁ ବଙ୍ଗା ଯୋଉ ପଟେ ଅଛି ସେଇପଟେ କଣା କରି
3: ଚାଲିଯିବ,
2: ଆଗପଟେ କେହି ଆସ
3: ନା ନା
2: କେହି ଆସନ୍ତିନି,
3: କେହି ଆସିନି,
2: ସେ ସ୍ୱପ୍ନ ଅଲଗା ହେଇଯିବ,
3: ଅଲଗା ହେଇଯିବ
2: ଯାଇକିରି ପୁଣି ଯୋଉଠି ପୁଣି ଟେଣ୍ଡା ବସ।
3: ହଁ, ସେଠି ଅନ୍ୟ ଜାଗାରେ
2: ସେଠି କୁମ୍ବା ବସେଇବ,
3: କୁମ୍ବା ବସେଇବ ସେଠି ତାକେ ମାନେ ରଖିଦେବ।
2: ସେଠି କଣ ପୂଜାପୂଜି କଣ କରିବ?
3: ସେଠି ପୂଜା ପଟା କରିବ ଯେ ଆପେ ହେଲେ ଆଗୁ ପେଲେ ଆଲେ ହେଲେ ହେଚି ନେଲେ ତାକ ନେଡ଼େ ଆର ଆପେ କେଲେ ବସ୍ତି ପେକା ଆଲେ ବସ୍ତି ନେଲେ ଖାନ ଆପେ ହେଲେ ବସ୍ତି କା ପେକେ ନା ନେଡ଼େ ତାହି ନ ହବ। ଏଇ ଜାଗାରେ ଆମେ ଥିଲୁ ସେ ଟେଣ୍ଡାରେ, ସେଠି ହେଲେ ଆମେ ଆଣି ଆସିଲୁ, ଏଠେ ଆମେ ବି ଆସିଲୁ, ତୁମେ ବି ତୁମକେ ବି ଆଣି ସାରିଲା ଏଠେ, ଏନା ବସ୍ତିରେ ଏନା ତୁମେ ବି ରହିଯାଅ ଆମେ ବି ରହିବା।

0: ତାପରେ ମ୍ୟାଡାମ
1: ପ୍ଲିଜ ମତେ ରାଜଲକ୍ଷ୍ମୀ ପାଖକୁ ନେଇଚାଲ। ମାଙ୍କେଡ଼ିଆ ସମ୍ପ୍ରଦାୟର ସେଇ ତମ ଏକମାତ୍ର ପାଠ ହୋଇଛ ରାଜଲକ୍ଷ୍ମୀ ମାଙ୍କେଡ଼ିଆ।
0: କଣ ବର୍ତ୍ତମାନ?
1: ପ୍ଲିଜ ସମ୍ବି ଚାଲ ନା,
0: ଏଠୁ କିନ୍ତୁ ବହୁତ ଦୂର। ଆଉ କିଛି କହିବ?
1: ନା, ମନଟା କେମିତି ଭାରି ଭାରି ଲାଗୁଛି ସମ୍ବିତ। ଇଚ୍ଛା ହେଉଛି ରାଜଲକ୍ଷ୍ମୀଙ୍କୁ ପାଖକୁ ନେଇଯାଆନ୍ତି, ବଢ଼େଇ କୁଢ଼େଇ ପାଠ ପଢ଼େଇ ମଣିଷ କରନ୍ତି, ବାହା ଦିଅନ୍ତି, ଅନ୍ତତଃ ଭିତରେ କୁହୁଡ଼ୁଥିବା ଅବଶୋଷରୁ ମୁକ୍ତି ପାଆନ୍ତି।
0: ମୁଁ ବି ତମଠୁ ଏତିକି ଆଶା କରୁଥିଲି ସ୍ୱାତି। ଅନ୍ତତଃ ସେମାନଙ୍କ ପ୍ରତି ଆମ ମନରେ ଏତିକି ଆନ୍ତରିକତା, ଭଲ ପାଇବା, ଦରଦ ଜନ୍ମ ନଉ, ତାହେଲେ ସବୁ ଠିକ ହେଇଯିବ। କ'ଣ ଏଥର ଯଶୀପୁର ଫେରିବା ତ?

0: ବନ ମଲ୍ଲିକା ଓଡ଼ିଶାର 26 ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ଆମର ବିଶେଷ ରୂପକ କାର୍ଯ୍ୟକ୍ରମ ବନ ମଲ୍ଲିକା।
1: ଶୁଣୁଥିଲେ କାର୍ଯ୍ୟକ୍ରମ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର 40 ଡେଜ୍‌ର କେତେଟି ଗୀତ।

0: जान गया।
1: बाबा तू क्या जान गया?
0: जान गया मैं, जान गया इन अशकों को।
2: ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର 40 Days'ର କେତେଟି ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ପ୍ରାତଃ 6:05 ସାନ୍ତାଳି ଆଖଡ଼ା ଶୁଣିପାରିବେ 7:25 ଗୀତାଞ୍ଜଳି 8:15 ଦିନ 12 ଶୁଣିବେ ଝୁମର ଗୀତ ପରିବେଷଣ କରିବେ ଶିଳ୍ପୀ ଦୁଷ୍ମନ୍ତ କୁମାର ବସା ଏବଂ ସାଥୀ କଳାକାରମାନେ। ସନ୍ଧ୍ୟା 6 ଶୁଣିବେ ଭକ୍ତି ଗୀତ 6:15 ଶୁଣିପାରିବେ ସୁଗମ ସଙ୍ଗୀତ ଆଦିବାସୀ ସଙ୍ଗୀତ। ରାତି 7 ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ 8 8:30 ଶୁଣିବେ ସମୀ ବେଶୁର କାର୍ଯ୍ୟକ୍ରମ ଗୀତ ଅତୀତ 8:40 ସଙ୍ଗୀତ ରୂପକ ଶୁଣିବେ ରାତି 10 ହିନ୍ଦୀ ଏକକ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ରାତି 10:30। ଏ ଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ପ୍ରାତଃ 5:55। ସେତେବେଳେ ପର୍ଯ୍ୟନ୍ତ ଶୁଭରାତ୍ରୀ ସହ ବିଦାୟ ନେଉଛୁ। ଜୟ ହିନ୍ଦ।